ଆକାଶବାଣୀ ଭବାନୀ ପାଟଣା, ଜୟ ଜଗନ୍ନାଥ, ଜୟ ମା ମାଣିକେଶ୍ୱରୀ। ସମସ୍ତ ଶ୍ରୋତା ବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆଜି ହେଉଛି କୃଷ୍ଣ ପକ୍ଷ ଷଷ୍ଠୀ ତିଥି 2026 ମସିହା ମଇ ମାସର 8 ତାରିଖ। ଆଜି ଶୁକ୍ରବାର। 1948 ଶତାବ୍ଦ ବିକ୍ରମ ସମ୍ବତ 2082। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା।

এথর শিল্পী শিশিরা দাস। গীতটি রচনা হয়েছে পুরাতন রচনারূপ।

ଆପଣମାନେ ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଶାସ୍ତ୍ରମାନଙ୍କରେ କୁହାଯାଇଛି, ମନୁଷ୍ୟ ନିଜେ ହିଁ ନିଜର ମିତ୍ର ଆଉ ନିଜେ ହିଁ ନିଜର ଶତ୍ରୁ। କଥାଟା ଖାଣ୍ଟି ସତ, କେମିତି ଏ କଥାଟା ବିଚାର କରନ୍ତୁ। ଆମେ ସବୁବେଳେ ଅନ୍ୟମାନେ ଆମର କି କି କ୍ଷତି କରନ୍ତି ତାକୁ ବିଚାର କରୁ। ଭାଇ, ବନ୍ଧୁ, କୁଟୁମ୍ବ, ସହକର୍ମୀ, ଭାଗୁଆଳି ଇତ୍ୟାଦିଙ୍କ ଉପରେ ଦୋଷାରୋପ କରୁ। ଇଏ ତ ଗଲା ସଂସାର ଭିତର ଲୋକମାନଙ୍କର କଥା। ୟା ଛଡ଼ା ଭାଗ୍ୟକୁ ଦୋଷ ଦେଉ, କର୍ମକୁ ଦୋଷ ଦେଉ, ପ୍ରକୃତିକୁ ଦୋଷ ଦେଉ, ପରିସ୍ଥିତିକୁ ଦୋଷ ଦେଉ, ଏମିତିକି ସବୁ ଦୋଷଗୁଡ଼ାକ ବାହାର ଆଡ଼କୁ ଆମେ ଦେଖାଉ। ହେଲେ ନିଜେ ଆମେ ଆମର କି କି କ୍ଷତି କରୁଛୁ ତାହା ଆମେ ଜାଣୁନାହୁଁ, ହିସାବ ବି କରୁନାହୁଁ। ଚେଷ୍ଟା କଲେ ଜାଣନ୍ତୁ ତା ବି କରୁନାହୁଁ। ଫଳରେ ଅଜଣାରେ ଅଲକ୍ଷ୍ୟରେ ଆମେ ନିଜେ ନିଜର କ୍ଷତି କରି ଚାଲିଛୁ, ନିଜର ଶତ୍ରୁ ହୋଇଯାଉଛୁ। ଦେଖନ୍ତୁ, ଆମେ ଜନ୍ମ ହେଲେ, ପିଲାଦିନ ଖେଳ କୌତୁକରେ ଗଲା, ଧୀରେ ଧୀରେ ବଡ଼ ହେଲେ, ବୁଝିବା ଶକ୍ତି ଆସିଲା। ଏଇ ବୁଝିବା ଶକ୍ତିଟି କେବଳ ଆମ ଭଳି ମଣିଷଙ୍କ ଭିତରେ ଭଗବାନ ଦେଇଛନ୍ତି ଯେ ଆମେ ଭଲମନ୍ଦର ବିବେଚନା କରିପାରିବୁ। କିନ୍ତୁ ଆମକୁ ମିଳିଥିବା ଏ ଶକ୍ତିକୁ ଆମେ ତ ବ୍ୟବହାର କଲୁ ନାହିଁ। ନାନା ଖରାପ ଅଭ୍ୟାସ କଲୁ, ବିଡ଼ି ସିଗାରେଟ୍ ଖାଇଲୁ, ଗଞ୍ଜେଇ ମଦ ଖାଇଲୁ, ଯେଉଁମାନଙ୍କ ସହ ସାଙ୍ଗ ହେଲେ ଆମର କ୍ଷତି ହେବ ସେମାନଙ୍କ ସହିତ ମିଶିଲୁ, ରୋଗକୁ ଡାକି ଆଣିଲୁ, ସଙ୍ଗଦୋଷକୁ ବରଣ କଲୁ। ଏହା ନିଜ ପ୍ରତି ଶତ୍ରୁ ଆଚରଣ ନୁହେଁ ତ ଆଉ କ'ଣ? ଇଏ ତ ଗଲା ଆଚରଣ ବା ଅଭ୍ୟାସ କଥା। ଆମେ ଜାଣିଲୁ ଯେ ଆମେ ସତ କହିବା ପାଇଁ ଜନ୍ମ ହୋଇଛୁ। ମିଛ କହିବା ଆମର ମୋଟେ ଧର୍ମ ନୁହେଁ, ସତ କହିବାଟା ହେଉଛି ଆମର ସ୍ୱଭାବ, ମିଛଟା ଆମ ପାଇଁ ଅସ୍ୱାଭାବିକ। କିନ୍ତୁ ଆମେ ଛୋଟ ଛୋଟ କଥା ପାଇଁ ତ ମିଛ କହିଲୁ, ମିଛ କହି ଆତ୍ମାଙ୍କୁ ମଳିନ କଲୁ। ଆମେ ଜାଣିଥିଲୁ ଯେ ଅନ୍ୟକୁ ସାହାଯ୍ୟ କରିବା, ଅନ୍ୟର ଉପକାର କରିବା ହେଉଛି ଆମର ଧର୍ମ, କିନ୍ତୁ ଅନ୍ୟର ଉପକାର ନକରି ଆମେ ଅନେକଙ୍କ ପାଇଁ ବାଧା ହେଲୁ, ତାଙ୍କର ଅପକାର କଲୁ। ହିଂସା ଦ୍ୱେଷ କେବେ ବି ମଣିଷର ଧର୍ମ ନଥିଲା କି ନାହିଁ, କିନ୍ତୁ ଆମେ ଅନ୍ୟ ପ୍ରତି ଛୋଟ ଛୋଟ କାରଣରୁ ହିଂସା କଲୁ, ଦ୍ୱେଷ କଲୁ। ଏହା କରି ହିଂସା ଦ୍ୱେଷ ବଢ଼ିଲା ସିନା, କମିଲା ନାହିଁ, ତା ଭିତରେ ପଡ଼ି ଆମେ କଲବଲ ହେଲୁ। ଯଦିଓ ଆମେ ଜାଣିଥିଲୁ ଯେ ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର ଆଦୌ କରଣୀୟ ନୁହେଁ, ଏହାଦ୍ୱାରା ସାମୟିକ ଭାବରେ କିଛି ଲାଭ ହେଲେ ମଧ୍ୟ ଶେଷରେ ଆମର କ୍ଷତି ହିଁ ହେବ, ତଥାପି ଆମେ ସେଥିରେ ପଶିଲୁ। ଏଇଭଳି ଯେତେ ସବୁ ଆମେ କଲୁ,

ତାହା ହେଉଛି ନିଜ ପ୍ରତି ଶତ୍ରୁ ଆଚରଣ। ଜାଣି ଜାଣି ଯେତେବେଳେ ବିରୋଧୀ ଆଚରଣ କରାଯାଏ ତାହାକୁ ଶତ୍ରୁତା କୁହାଯାଏ। ଏଭଳି ବ୍ୟବହାର ଆଚରଣ ଆମର କ୍ଷତି କରୁଥିବାରୁ ଆମେ ନିଜେ ଆମର ଶତ୍ରୁ ହେଲୁ। ତେଣୁ ଆମର ଯେତେବେଳେ କିଛି ଅସୁବିଧା ହେବ, ଆମର ପତନ ହେବ, ସେତେବେଳେ ଆମେ ଆଉ କାହାକୁ କାହିଁକି ଦୋଷ ଦେବା? ଏଇଥିପାଇଁ ତ ଦାୟୀ ଆମେ ନିଜେ। ତେଣୁ ଭାଗବତରେ କୁହାଯାଇଛି, ଆପଣା କଲା କର୍ମମାନ ଆଗୁ ହୋଇବ ସାବଧାନ। ବଡ଼ ଦୁଃଖର କଥା, ନିଜ ପ୍ରତି ନିଜେ ଶତ୍ରୁ ଆଚରଣ କରି କରି ଆମର ସାରା ଜୀବନ ଚାଲିଯାଉଛି। କେଡ଼େ ବଡ଼ ଭୁଲ କରିପକାଇଲୁ ବୋଲି ବୁଝିଲା ବେଳକୁ ବେଳ ରତରତ, ଆଉ କିଛି ସଂଶୋଧନ କରିବାର ବେଳ ନାହିଁ। ଏହିଭଳି ଭାବରେ ଆମେ ଅଧିକାଂଶ ଆମର ଶତ୍ରୁ। କିନ୍ତୁ ୟାର ଓଲଟା କଥାଟା ଦେଖନ୍ତୁ, ଆମେ ଯଦି ଜାଣନ୍ତୁ ବୁଝନ୍ତୁ ଆମେ କ'ଣ, ଆମର ଜନ୍ମର ଉଦ୍ଦେଶ୍ୟ କ'ଣ, ଜୀବନର ଲକ୍ଷ୍ୟ କ'ଣ, କର୍ମ ଆଉ କର୍ତ୍ତବ୍ୟ କ'ଣ, ଆମେ ଦେଖୁଥିବା ଅନ୍ୟ ପ୍ରାଣୀମାନଙ୍କ ପରି ଆମର ଜୀବନ ନା ଆମ ଜୀବନର କିଛି ଅଲଗା ମହତ୍ଵ ଅଛି, ତାହାହେଲେ ଆମେ ନିଜକୁ ଜାଣନ୍ତୁ। ଅଳ୍ପ ହେଉ ପଛେ ଆମର ଆତ୍ମଜ୍ଞାନ ହେଲେ ଆମ ଜୀବନର ମୂଲ୍ୟକୁ ଆମେ ବୁଝନ୍ତୁ। ଏହା ବୁଝିବା ଏବଂ ସେ ଅନୁସାରେ ଆଚରଣ କରିବା ହିଁ ନିଜ ପ୍ରତି ମିତ୍ରତା। ଆମେ ଯାହା କଲେ ଆମକୁ ପବିତ୍ର ଲାଗିବ, ଭଲ ଲାଗିବ, ଆନନ୍ଦ ମିଳିବ, ସେହିଭଳି କର୍ମ କରିବା ହିଁ ମିତ୍ର ଆଚରଣ। ଚାହିଁଲେ ଆମେ କ'ଣ ଏଭଳି କରିପାରନ୍ତୁ ନାହିଁ? କରିପାରନ୍ତୁ, କିନ୍ତୁ କରୁନାହୁଁ। ଫଳରେ ନିଜେ ନିଜର ମିତ୍ର ହେବାର ସୌଭାଗ୍ୟରୁ ବଞ୍ଚିତ ହୋଇ ଶତ୍ରୁ ହେବାର ଦୁଃଖ ଆମେ ଭୋଗ କରୁଛୁ।

ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନ କଲେ ଶାନ୍ତନୁ କୁମାର ରଥ, ଆକାଶବାଣୀ ଭବାନୀ ପାଟଣା। ଏଥର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ।

କେବଳ ଅଷ୍ଟପାଟରାଣୀ ନୁହନ୍ତି, ନାରକାସୁରପୁରରୁ ବନ୍ଦୀ ମୁଖ୍ୟ ଏକ ଶତୋତ୍ତର ଷୋଳଶହସ୍ର କୃଷ୍ଣ ପତ୍ନୀ ବି ଦ୍ରୌପଦୀଙ୍କୁ ନିଜ ବିବାହ କଥା କହିଛନ୍ତି। ସେମାନେ ମୁକ୍ତ କି ଐଶ୍ୱର୍ଯ୍ୟ ଚାହାନ୍ତି ନାହିଁ, କେବଳ ଶ୍ରୀକୃଷ୍ଣଙ୍କ ପଦସ୍ପର୍ଶରେ ହିଁ ତାଙ୍କର କୃତାର୍ଥତା। ସେମାନଙ୍କ ପ୍ରେମ କଥା ଶୁଣି ଦ୍ରୌପଦୀ ଏବଂ ଗୋପୀମାନେ ମୁଗ୍ଧ ଓ ବିସ୍ମିତ ହୋଇଛନ୍ତି। ଏବେ କୃଷ୍ଣ ବଳରାମଙ୍କୁ ଦର୍ଶନ କରିବାକୁ କୁରୁକ୍ଷେତ୍ରରେ ବହୁତ ମୁନି ଋଷି ପହଞ୍ଚିଛନ୍ତି।

ଆପଣମାନେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ଶୁଣିବେ ସ୍ୱଚ୍ଛ ଜୀବନ। ଶ୍ରୀରାମଚରିତ ମାନସ ରହିଛି ସକାଳ 7:30ରେ। ସକାଳ 7:40ରେ ଶୁଣିପାରିବେ ଚାଷର କଥା, ଧାରାବାହିକ ନାଟକ ବିରାଡ଼ିର ଉପଦ୍ରବ ପ୍ରଚାର କରିବୁ ସକାଳ 7:45ରେ। ସକାଳ 8:30ରେ ଶୁଣିବେ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ ସକାଳ 8:45ରେ। ସକାଳ 9:00ରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ସକାଳ 9:30ରେ ଶୁଣିପାରିବେ ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10ରେ। ଦିନ 12:00ରେ ଆଦିବାସୀ ଗୀତ କ୍ରମରେ ଶୁଣିବେ କିଷାନ ଗୀତ। ସୁଗମ ସଙ୍ଗୀତ ରହିଛି ଦିନ 12:30ରେ। ଚାଷର କଥା ଶୁଣିପାରିବେ ଦିନ 9:10ରେ। ଦିନ 9:20ରେ ଶୁଣିବେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45ରେ। ଅପରାହ୍ନ 5:00ରେ ଶୁଣିପାରିବେ ପ୍ରଯୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ଶୁଣିବେ ସମ୍ଭାବନା କାର୍ଯ୍ୟକ୍ରମ ଅପରାହ୍ନ 5:30ରେ। ସନ୍ଧ୍ୟା 6:30ରେ ଆଦିବାସୀ ଗୀତ କ୍ରମରେ ଶୁଣିପାରିବେ କିଷାନ ଗୀତ। ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ରହିଛି ରାତି 7:30ରେ। ରାତି 8:00ରେ ଶୁଣିବେ ଗୀତ ଗଜଲ। ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶୁଣିପାରିବେ ରାତି 8:15ରେ। ସ୍ପଟ୍ ସ୍କାନ୍ ରହିଛି ରାତି 8:30ରେ। ସ୍ପଟ୍ଲାଇଟ୍ ରହିଛି 9:16ରେ ଏବଂ ରାତି 9:30ରେ ଶୁଣିପାରିବେ କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ରାତି 10:00ରେ। ରାତି 10:30ରେ ରହିଛି ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ, ଏଥିରେ ଶୁଣିବେ ରାଗ କଲ୍ୟାଣ। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ପରେ ଶୁଣିପାରିବେ ଓଡ଼ିଆ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପ୍ରାକୃତିକ ଗ୍ୟାସ୍ ଭିତ୍ତିଭୂମି ବିକାଶ ପାଇଁ 5 ପ୍ରମୁଖ ସଂସ୍ଥା ଦ୍ୱାରା 5,100 କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନୋଡାଲ ସଂସ୍ଥା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ ଦୁଇଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ଗ୍ରାମାଞ୍ଚଳ ସଡ଼କ ଯୋଗାଯୋଗ ବିକାଶର ସମୀକ୍ଷା, ସୃଷ୍ଟ ଆହ୍ୱାନଗୁଡ଼ିକର ଚିହ୍ନଟ ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ହେଉଛି। ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ବିଭାଗୀୟ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ପୁରୀ ଜିଲ୍ଲାସ୍ଥିତ କଳା, ସଂସ୍କୃତି ଏବଂ ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଣ୍ଟାକ୍ ସଂସ୍ଥାର ପୁରୀ ଚାପ୍ଟରର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀର ସୁରକ୍ଷା ଦିଗରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଏକ ଅତ୍ୟାଧୁନିକ ବୃହତ୍ କ୍ରୀଡ଼ା ପରିସର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ବ୍ଲକର ଜୟନଗର ଗ୍ରାମରେ 37 ଏକର ଜମିରେ ଏହି କ୍ରୀଡ଼ା ପରିସର ନିର୍ମିତ ହେବ। ଏଥିପାଇଁ 100 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ସୂରଜ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ନୂତନ ବ୍ରହ୍ମତାଳ ଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ରଥଖଳାଠାରେ ଜାରି ରହିଛି। ରଥର ମୋଟ 14 ଚକ ମଧ୍ୟରୁ 8 ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ନୂଆ କାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରାଯାଉଛି। ଏଥିପାଇଁ 2.5 ମାସ ସମୟ ସୀମା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରଥ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳ କାଠ ସଂଗୃହୀତ ହୋଇଥିବାବେଳେ ଅବଶିଷ୍ଟ କାଠ କାମାକ୍ଷାନଗର ଜଙ୍ଗଲରୁ ଆସିବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନକ୍ଷମ ଅଧିକାର ଆଇନ 2026 ସମ୍ପର୍କିତ ଏକ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିନ୍ନକ୍ଷମ ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ଜିଲ୍ଲା ଯୋଗାଣ ବିଭାଗ ସ୍ପଷ୍ଟ କରିଛି। ଉପଭୋକ୍ତାମାନେ ଏଥିପାଇଁ ଅଯଥା ଆତଙ୍କିତ ନ ହେବା ଏବଂ ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ପିଜି କଳାବଜାରୀଙ୍କୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ କହିଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମେ ମାସ 8 ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା, ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଏବଂ ସମର୍ଥନ ଦେବା ବାର୍ତ୍ତା ନେଇ ଆଜି ମଧ୍ୟ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତ ବିକାର ସମସ୍ୟା। ଏହି ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ଆସନ୍ତା 15 ଆରମ୍ଭ ହେବ। 21 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପୂର୍ବାହ୍ନ 10:30 1:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ବୋଲି ସିବିଏସ୍ଇ ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲା

0: ପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ ଆଲୋଚନା କରିଛନ୍ତି ଡାକ୍ତର ବେଣୁଧର ଶତପଥୀ।
2: ଆଜି ହେଉଛି ମେ ମାସର 8 ତାରିଖ। ସାରା ବିଶ୍ୱରେ ଏହାକୁ ରେଡ୍କ୍ରସ ଦିବସ ରୂପେ ପାଳନ କରାଯାଉଛି। ତେବେ ଏହି ରେଡ୍କ୍ରସ ବିଷୟରେ ଆସନ୍ତୁ କିଛି ଜାଣିବା। ଦୈବ ଦୁର୍ବିପାକ ସମୟରେ ମନୁଷ୍ୟ ଯେତେବେଳେ ଡହଳ ବିକଳ ହେଉଥାଏ ସେହି ସମୟରେ ପହଞ୍ଚିଯାଏ ଗୋଟିଏ ଗାଡ଼ି ଯେଉଁଥିରେ ନାଲି ରଙ୍ଗର ଗୋଟିଏ ଛକ ଚିହ୍ନ ଥାଏ। ଏହି ରେଡ୍କ୍ରସ ଗାଡ଼ି ନିରାଶ ହୃଦୟରେ କେତେ ଯେ ଆଶା ଭରିଯିଏ ତାହା ଅନୁଭବ ହିଁ ଜାଣିପାରିବ। ତେବେ କାହିଁକି ଏମିତି ହୁଏ, କ'ଣ ଏହି ରେଡ୍କ୍ରସ? ରେଡ୍କ୍ରସ ହେଉଛି ଏକ ଆନ୍ତର୍ଜାତିକ ସଂସ୍ଥା, ସେବା ଯାହାର ଏକମାତ୍ର ମୂଳମନ୍ତ୍ର। ବିଶ୍ୱର କୋଟି ହୃଦୟ ଏକାଠି ହେବା ତ ଅସମ୍ଭବ କଥା, ମାତ୍ର ଏହା ସମ୍ଭବ ହୋଇପାରିଛି ଏକମାତ୍ର ବ୍ୟକ୍ତି ଦ୍ୱାରା, ଯାହାକୁ ଆମେ ରେଡ୍କ୍ରସର ଜନକ ବୋଲି କହୁ। ସେହି ଯୋଗଜନ୍ମା ହେଉଛନ୍ତି ଫ୍ରାନ୍ସବାସୀ ଜେନ୍ ହେନେରୀ ଡୁନାଣ୍ଟ। ତାଙ୍କର ଜନ୍ମଦିବସ ହେଉଛି ମେ 8 ତାରିଖ, ଯାହାକୁ କି ଆମେ ରେଡ୍କ୍ରସ ଦିବସ ରୂପେ ଆଜି ପାଳନ କରୁଛୁ। ଶ୍ରୋତା ବନ୍ଧୁ, ଆମେ ଟିକେ ପଛକୁ ଯିବା। 1869 ଜୁନ୍ 24 ତାରିଖ ଫ୍ରାନ୍ସ ଓ ଅଷ୍ଟ୍ରିଆ ମଧ୍ୟରେ ଏକ ଲୋମହର୍ଷଣକାରୀ ଯୁଦ୍ଧ ହୋଇଥିଲା ସଲଫେରିନ ସ୍ଥାନରେ। ତାହା ହେନେରୀ ଡୁନାଣ୍ଟଙ୍କ ଦୃଷ୍ଟିଗୋଚର ହେଲା। ଆହତ ସୈନିକମାନଙ୍କର ଆର୍ତ୍ତଚିତ୍କାର ତାଙ୍କ ମନରେ ଭାବାନ୍ତର ସୃଷ୍ଟି କଲା। ସେହି ଆହତ ସୈନିକମାନଙ୍କର ସେବା ପାଇଁ ଏକ ନିରପେକ୍ଷ ସେବା ଦଳ ଗଠନ କରିବା ଉଦ୍ଦେଶ୍ୟରେ ସେ ବିଶ୍ୱର ଦେଶମାନଙ୍କୁ ଆହ୍ୱାନ କଲେ। ମାନବିକତାର ଆହ୍ୱାନ ସଫଳ ହେଲା। 1863 ଅକ୍ଟୋବର 23 ତାରିଖରେ ଆନ୍ତର୍ଜାତିକ ରେଡ୍କ୍ରସ ସମିତି ଗଠିତ ହେଲା। ପରବର୍ତ୍ତୀ ସମୟରେ ଜେନେଭା କନଭେନ୍ସନ୍ ମାଧ୍ୟମରେ ବିଶ୍ୱର ସମସ୍ତ ରାଷ୍ଟ୍ରମାନଙ୍କର ଦ୍ୱାରା ଏହା ସ୍ୱୀକୃତ ହେଲା। ଏହା ହିଁ ରେଡ୍କ୍ରସର ଜନ୍ମ କାହାଣୀ। ବର୍ତ୍ତମାନ 160ରୁ ଉର୍ଦ୍ଧ୍ୱ ରାଷ୍ଟ୍ର ରେଡ୍କ୍ରସର ସଭ୍ୟ ଅଟନ୍ତି। ଆମ ଦେଶରେ 1920 ଭାରତୀୟ ରେଡ୍କ୍ରସ ସୋସାଇଟି ଗଠିତ ହେଲା। ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହାର ସ୍ୱାସ୍ଥ୍ୟ ସେବାର ପରିସର ଅତ୍ୟନ୍ତ ବ୍ୟାପକ ଓ ଅନନ୍ୟ। ବନ୍ୟା ବାତ୍ୟା ଆଦି ଦୁର୍ବିପାକ ସମୟରେ, ମହାମାରୀ ଦୁର୍ଘଟଣା ଆଦି ସମୟରେ କ୍ଲିଷ୍ଟ ଜନତାଙ୍କର ସେବା ଓ ଥଇଥାନ ପାଇଁ ରେଡ୍କ୍ରସ ଆଗେଇ ଆସେ। ରକ୍ତ ସଂଗ୍ରହ କ୍ଷେତ୍ରରେ ରେଡ୍କ୍ରସର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଆମ ରାଜ୍ୟରେ 81 ରକ୍ତଭଣ୍ଡାର ମଧ୍ୟରୁ 56 ରେଡ୍କ୍ରସ ଦ୍ୱାରା ପରିଚାଳିତ। ରେଡ୍କ୍ରସ ଗରିବ ଓ ନିରାଶ ରୋଗୀମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଇଥାଏ। ଚିକିତ୍ସା କ୍ଷେତ୍ରରେ ମଧ୍ୟ ରେଡ୍କ୍ରସର ଭୂମିକା କିଛି କମ୍ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ କେତେଗୁଡ଼ିଏ ହସ୍ପିଟାଲ ଓ ଡିସ୍ପେନ୍ସରୀ ସ୍ଥାପନ କରିଛି। ଶାରୀରିକ ଓ ମାନସିକ କ୍ଷେତ୍ରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସହାୟ ନାମକ ଏକ ଅନୁଷ୍ଠାନ କେନ୍ଦ୍ରୀୟ ରକ୍ତଭଣ୍ଡାର ପରିସରରେ ଅବସ୍ଥାପିତ। ଦୁର୍ଘଟଣାଗ୍ରସ୍ତ ଓ ଜରୁରୀକାଳୀନ ରୋଗୀଙ୍କ ପାଇଁ ରେଡ୍କ୍ରସ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଇଥାଏ। ସ୍ୱାସ୍ଥ୍ୟ ସେବାର ଭୂମିକା ରେଡ୍କ୍ରସର ଏତିକିରେ ଶେଷ ହୋଇନାହିଁ। ସ୍କୁଲମାନଙ୍କରେ ଜୁନିୟର ରେଡ୍କ୍ରସ ଓ କଲେଜମାନଙ୍କରେ ୟୁଥ୍ ରେଡ୍କ୍ରସ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେବା ଧର୍ମରେ ଉଦ୍ବୁଦ୍ଧ କରାଯାଉଛି। ଦୁର୍ବିପାକ ସମୟରେ ଜରୁରୀକାଳୀନ ସେବା ଓ ପ୍ରାଥମିକ ଚିକିତ୍ସା ଇତ୍ୟାଦି ବିଷୟରେ ସେମାନଙ୍କୁ ତାଲିମ ଦିଆଯାଉଛି। ବିଭିନ୍ନ ରୋଗ ନିରାକରଣ ପାଇଁ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଆଗେଇ ଆସନ୍ତି। ସମୂହ ସ୍ୱାସ୍ଥ୍ୟର ରକ୍ଷା ପାଇଁ ରେଡ୍କ୍ରସ ଦୂଷିତ ପରିବେଶକୁ ମଧ୍ୟ ସଫା ରଖିବାରେ ପ୍ରଯତ୍ନ କରେ। ଆମର ବିସ୍ମୃତି ଓ ଅବହେଳା ବେଳେବେଳେ ମହାମାରୀକୁ ଆମନ୍ତ୍ରଣ କରି ଆଣେ। ଉଦାହରଣ ସ୍ୱରୂପ, ଆମେ ଭୁଲିଯାଉ ଯାତ୍ରା ବା ମେଳା ପରେ ଯାତ୍ରାସ୍ଥଳ କେତେ ଅପରିଷ୍କାର ହୋଇଯାଇଥାଏ। ସମୂହ ମୂର୍ତ୍ତି ବିସର୍ଜନ ପରେ ନଦୀ ପୋଖରୀ କେତେ ଦୂଷିତ ହୋଇଯାଏ। ସମସ୍ତେ ଭୁଲିଗଲେ ବି ରେଡ୍କ୍ରସ ମନେ ରଖିଥାଏ ଓ ସେଗୁଡ଼ିକୁ ସଫା କରିବାର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ସେ ନେଇଯାଏ ଏବଂ ଏହିଭଳି ସମୂହ ସ୍ୱାସ୍ଥ୍ୟ ରକ୍ଷା କରେ। ଶ୍ରୋତା ବନ୍ଧୁ, କହି ବସିଲେ ସରିବନି, ରେଡ୍କ୍ରସ ଜନ୍ମ ନେଲା ହେନେରୀ ଡୁନାଣ୍ଟଙ୍କ ମାନସରୁ, ଯୁଦ୍ଧଭୂମିରୁ। ଆହତ ସୈନିକଙ୍କର ସେବା କରୁ କରୁ ସେ ଏବେ ମାନବ ଜାତିର ସର୍ବାଙ୍ଗୀନ ସେବା ଯୋଗାଇବାକୁ ତତ୍ପର। ଶାରୀରିକ, ମାନସିକ, ପାରିବାରିକ, ପାରିପାର୍ଶ୍ୱିକ, ସାମାଜିକ ଦୁଃଖ ଦୁର୍ଦ୍ଦଶା ଯାହା ବା କୁହନ୍ତୁ। ଏବେ ଆପଣ କୁହନ୍ତୁ ନା, ଏହି ରେଡ୍କ୍ରସ ସଂସ୍ଥା ବିଶ୍ୱବ୍ୟାପୀ ମାନବ ସେବାର ଏକ ଆନ୍ଦୋଳନ ସୃଷ୍ଟି କରିନାହିଁ କି? ସେହି ଅମର ଆତ୍ମା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିବସ ଆମେ ପାଳନ କରୁଛେ। ତେବେ ମୋର ଏଠି କହିବା କଥା, ଆମର ଚିନ୍ତା ଓ ଚେତନା କେବଳ ଜନ୍ମଦିନ ପାଳନ ଭିତରେ ସୀମିତ ନ ରହୁ। ଯଦି ଆମର ଚେତନା ଭିତରେ ରେଡ୍କ୍ରସର ନୀତି ଓ ଆଦର୍ଶ ପ୍ରବେଶ କରିପାରିଲା, ତେବେ ତାହା ହେବ ସେ ଅମର ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ, ଆଲୋଚନା କରିଥିଲେ ଡାକ୍ତର ବେଣୁଧର ଶତପଥୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ. ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ. ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ. ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା. ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍. ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍. ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ହାସଲ କରିବା ପରେ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାରେ ବିଜେପି ବିଧାୟକମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରିବେ. ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ. ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ ଏନ୍ ରବି ପଶ୍ଚିମବଙ୍ଗ ବିଧାନସଭାକୁ ଭଙ୍ଗ କରିଛନ୍ତି. ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଆସନ୍ତାକାଲି କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଶପଥ ଗ୍ରହଣ କରିବେ. ସୂଚନା ଅନୁଯାୟୀ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି. ଆବଶ୍ୟକୀୟ ପ୍ରଶାସନିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ବରିଷ୍ଠ ନେତା ଏବଂ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ଅଧିକ ଦାୟିତ୍ୱସମ୍ପନ୍ନ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ଏବଂ ଆବଶ୍ୟକତା ଅନୁଯାୟୀ ପ୍ରୟୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରିସର ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ. ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସହଯୋଗ ଅଧୀନରେ ଇଣ୍ଡିଆ ଏଆଇ ଏବଂ ଆଇସିଏମ୍ଆର୍ ବାୟୋମେଡିକାଲ ଗବେଷଣା କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ କରିବେ. ସାଉଦି ଆରବ ନିଜର ଘାଟି ଏବଂ ଆକାଶ ସୀମାକୁ ଆମେରିକୀୟ ସାମରିକ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ, ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ଯୋଜନାକୁ ପରିତ୍ୟାଗ କରିଛନ୍ତି. ଆମେରିକା ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଫ୍ରିଡମ୍ ଅଭିଯାନ ବାଧାପ୍ରାପ୍ତ ହୋଇଛି. ଶ୍ରୀ ଟ୍ରମ୍ପ ଇରାନ ସହିତ ସାମ୍ପ୍ରତିକ ଆଲୋଚନାକୁ ବହୁତ ଭଲ ବୋଲି ବର୍ଣ୍ଣନା କରି କୂଟନୀତି ଉପରେ ଧ୍ୟାନ ଦେଇଛନ୍ତି ଏବଂ କହିଛନ୍ତି ଏହାଦ୍ୱାରା ଏକ ସ୍ଥାୟୀ ଚୁକ୍ତି ସମ୍ଭବ ହୋଇପାରିବ. ଇରାନ ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର 14 ସୂତ୍ରୀ ପ୍ରସ୍ତାବର ସମୀକ୍ଷା କରୁଛି. ତେହେରାନର ବୈଦେଶିକ ମନ୍ତ୍ରୀ ଆବାସ ଆରେଗାଛି ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଇଛନ୍ତି. ଇରାନର ପରମାଣୁ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି କୁହାଯାଇଛି. ୱାଶିଂଟନ ପକ୍ଷରୁ ଇରାନର ମତାମତକୁ ଅପେକ୍ଷା କରାଯାଇଛି. ଆମେରିକା ମଧ୍ୟସ୍ଥତାରେ ଗତମାସ 17 ତାରିଖରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଇସ୍ରାଏଲ ବୁଧବାର ଦିନ ବେରୁତ୍ର ଦକ୍ଷିଣ ଉପନଗରରେ ବୋମା ମାଡ଼ କରି ଲେବାନନର ରାଜଧାନୀ ଉପରେ ପ୍ରଥମ ଆକ୍ରମଣ କରିଛି. ଦକ୍ଷିଣ ଲେବାନନରେ ହାରୁବ ସହରରେ ଇସ୍ରାଏଲର ଏକ ବିମାନ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ 3 ଜଣ ଆହତ ହୋଇଛନ୍ତି. ଇସ୍ରାଏଲ ଆକ୍ରମଣରେ ଏକ ମସଜିଦ୍ କ୍ଷତିଗ୍ରସ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି. ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ 220ରୁ ଅଧିକ ହିଜବୁଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ଆବୁଧାବିରେ ଭାରତ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି. ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, ସଂଯୁକ୍ତ ଆରବ ଏମିରେଟ୍ସ ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମି ଏବଂ ଫ୍ରାନ୍ସର ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜେନେରାଲ୍ ମାର୍ଟିନ୍ ବ୍ରିଏନ୍ସ ବୈଠକରେ ଅଂଶଗ୍ରହଣ କରିଥିଲେ. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି 3 ଦେଶ ସେମାନଙ୍କର ସହଭାଗିତାକୁ ସୁଦୃଢ଼ କରିବା ଏବଂ ସ୍ୱଷ୍ଟ ସମୟସୀମା ସହିତ ଏକ ରୋଡ୍ମ୍ୟାପ୍ ଉପରେ କାମ କରିବାକୁ ସହମତ ହୋଇଛନ୍ତି. ଗସ୍ତ ସମୟରେ ଶ୍ରୀ ମିଶ୍ରୀ ନିବେଶ ସହଯୋଗ ବିଷୟରେ ଆଲୋଚନା କରିବାକୁ ମୁବାଦଲା ନିବେଶ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖାଲଦୁନ୍ ଅଲ୍ ମୁବାରକଙ୍କୁ ମଧ୍ୟ ଭେଟିଥିଲେ. ଗତକାଲି ବୈଦେଶିକ ସଚିବ ଭାରତ ୟୁଏଇ ରଣନୈତିକ ସହଭାଗିତା ସମୀକ୍ଷା କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମିଙ୍କ ସହିତ ଆଲୋଚନା କରିଥିଲେ. ଉଭୟ ପକ୍ଷ

0: ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା, ଫିନ୍ଟେକ୍, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କରେ ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ସେମାନେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି, ଚଳିତ ବର୍ଷ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଭାରତ ଗସ୍ତ ଏବଂ ଫେବୃୟାରୀରେ ଆବୁଧାବିର ଯୁବରାଜ ଶେଖ୍ ଖଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ନବସୃଜନ, ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଛି। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭିଏତନାମ ପ୍ରତିପକ୍ଷ ଡକ୍ଟର ଭୁୱାଇ କାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟ ପକ୍ଷ କୃତ୍ରିମ ବୁଦ୍ଧିମତା ମିଶନ, ସାଇବର ସୁରକ୍ଷା ଢାଞ୍ଚା, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପଦକ୍ଷେପର ସହଯୋଗ ଉପରେ ମତ ବିନିମୟ କରିଥିଲେ। ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୈକ୍ଷିକ ଏବଂ ସଂସ୍ଥାଗତ ସମ୍ପର୍କର ସମୀକ୍ଷା କରାଯାଇଥିଲା। ଡକ୍ଟର ସିଂ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତା ନୂତନ ଗତି ହାସଲ କରିଛି। ସେ କହିଛନ୍ତି, ଭିଏତନାମରୁ ପ୍ରାୟ 10 ଜଣ ଗବେଷକ ଭାରତ ଏସିଆନ୍ ଗବେଷଣା ଏବଂ ତାଲିମ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଫେଲୋସିପ୍ ପାଇଛନ୍ତି। ଡକ୍ଟର ଭୁୱାଇ କ୍ୱାନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଏହାର ବ୍ୟବହାରିକ ପ୍ରୟୋଗ ଓ ସାମାଜିକ ଲାଭ ସହିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସହଯୋଗ ବିକାଶ କରିବା ନେଇ ଭିଏତନାମ ଆଗ୍ରହୀ। ଭିଏତନାମର ରାଷ୍ଟ୍ରପତି ତୋ ଲାମ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି। ମୁମ୍ବାଇରେ ଭାରତ ଭିଏତନାମ ବ୍ୟବସାୟିକ ଫୋରମକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଲାମ କହିଛନ୍ତି, ଉଭୟ ଦେଶ ଅତୀତରେ ପାରସ୍ପରିକ ସହଯୋଗ ସହିତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଭିଏତନାମରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। 2016 ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ତୋ ଲାମ କହିଛନ୍ତି, ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗକୁ ଏକ ନୂତନ ସ୍ତରକୁ ନେବାର ସୁଯୋଗ ଆସିଛି। ସେ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସୁଯୋଗ ଆସିବ ଏବଂ ଭିଏତନାମ ଭାରତ ସହିତ ଏହି ସହଯୋଗକୁ ମଜବୁତ କରିବାକୁ ଅପେକ୍ଷା କରିଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି, ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ, ନିବେଶକ ଏବଂ ବୃତ୍ତିଗତମାନେ ଏସିଆର ଭବିଷ୍ୟତକୁ ଗଢ଼ିବେ। ଶ୍ରୀ ଫଡ଼ନବିସ୍ କହିଛନ୍ତି, ଆଜିର ବିଶ୍ୱ ଭୂ ରାଜନୈତିକ ଅସ୍ଥିରତା ଏବଂ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ଏବଂ ଭିଏତନାମ ସ୍ଥିର ଶାସନ, ଆର୍ଥିକ ଗତିଶୀଳତା ଏବଂ ଦୀର୍ଘକାଳୀନ ରଣନୈତିକ ବ୍ୟବସ୍ଥା ସ୍ଥାପନ କରିବେ। ନେପାଳରେ ସାମ୍ବିଧାନିକ ପରିଷଦ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଡକ୍ଟର ମନୋଜ କୁମାର ଶର୍ମାଙ୍କ ନାମ ସୁପାରିଶ କରିଛି। ନ୍ୟାୟିକ ପରିଷଦ ଦ୍ୱାରା ପଠାଯାଇଥିବା 6 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠତା କ୍ରମରେ ଡକ୍ଟର ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ସାମ୍ବିଧାନିକ ପରିଷଦ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରୁଥିଲା। ଏଥର ସାମ୍ବିଧାନିକ ପରିଷଦ ବୈଠକରେ ବରିଷ୍ଠତା କ୍ରମ ବଦଳରେ ମୁଖ୍ୟ ବିଚାରପତି ପାଇଁ ଡକ୍ଟର ଶର୍ମାଙ୍କ ନାମ ସୁପାରିଶ କରାଯାଇଛି। 2015 ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଭାରତର ଖଣିଜ କ୍ଷେତ୍ର 101 ନିଲାମ ହୋଇଥିବା ଖଣିଜ ବ୍ଲକକୁ ସଫଳ ଭାବରେ କାର୍ଯ୍ୟକାରୀ କରି ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଖଣିଜ ସମ୍ପଦର ନିଲାମ ଓ ଉତ୍ପାଦନ ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି। କାର୍ଯ୍ୟକ୍ଷମ ବ୍ଲକଗୁଡ଼ିକ ଘରୋଇ ଖଣିଜ ଉତ୍ପାଦନ ବୃଦ୍ଧି କରିବା, ମୁଖ୍ୟ ଶିଳ୍ପ ପାଇଁ କଞ୍ଚାମାଲ ସୁରକ୍ଷା ସୁଦୃଢ଼ କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ବର୍ଷା ଯୋଗୁଁ 19 ଓଭର ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ 19 ଓଭରରେ 3 ୱିକେଟ୍ ହରାଇ 209 ରନ୍ ସ୍କୋର କରିଥିଲା। 213 ରନ୍ର DLS ସଂଶୋଧିତ ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭରରେ 6 ୱିକେଟ୍ ବିନିମୟରେ 203 ରନ୍ କରିବାକୁ ସକ୍ଷମ ହୋଇଥିଲା। ମିଚେଲ୍ ମାସ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜିର ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ପରେ ପରେ ଶୁଣିଲେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଜାତିର ଜନକ ମହାତ୍ମା ଗାନ୍ଧୀ ସ୍ୱଚ୍ଛତା ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରୁଥିଲେ। ପାଇଖାନା ସଫା କରିବା ପାଇଁ ମଧ୍ୟ ସେ ପଛଉ ନଥିଲେ, କିନ୍ତୁ ନିଜର ଦୈନନ୍ଦିନ ଜୀବନରେ ମଣିଷ ସ୍ୱଚ୍ଛତା ଉପରେ ସେତେଟା ଧ୍ୟାନ ଦିଏ ନାହିଁ। ପାଇଖାନା ସଫା କରିବା ତ ଦୂରର କଥା, ଝାଡ଼ୁଟିଏ ଧରି ଘର କିମ୍ବା ବାରଣ୍ଡା ସଫା କରିବା ପାଇଁ ମଧ୍ୟ ସେ କୁଣ୍ଠାବୋଧ କରେ। ମହାତ୍ମା ଗାନ୍ଧୀଙ୍କୁ ତ ଆମେ ଜାତିର ଜନକ କହୁଛୁ, ତାଙ୍କ ପାଇଁ ଆଜି ଆମେ ସ୍ୱାଧୀନ ହୋଇଛୁ, କିନ୍ତୁ ସେ ଯେଉଁ ଆଦର୍ଶ ଦେଖେଇଛନ୍ତି ତାକୁ ଅନୁସରଣ କରିପାରୁନାହୁଁ। ଆମ ଦେଶରେ ସ୍ୱଚ୍ଛତାର ପରମ୍ପରା ଆଜିର ନୁହେଁ। ଗ୍ରାମାଞ୍ଚଳରେ ଆଜି ବି ଆମେ ଦେଖିପାରିବା ଘର ଲିପା ପୋଛାର ପରମ୍ପରା। ଯଦି କିଏ ଘରକୁ ଅତିଥି ଆସୁଛନ୍ତି, ତାଙ୍କୁ ଗୋଡ଼ୁଏ ପାଣି ଦେବାର ପ୍ରଥା ମଧ୍ୟ ରହିଛି। ଏହାର ଅର୍ଥ ହେଉଛି, ଜଣେ ବାହାରୁ ଆସୁଛି, ହାତ ପାଦ ମଇଳା ହୋଇଥିବ, ଧୁଆଧୁଇ ହୋଇ ଘରକୁ ଆସିବ। କିନ୍ତୁ ଆମେ ଏଭଳି ପ୍ରଥାକୁ କୁସଂସ୍କାର କହି ଭୁଲିବାକୁ ବସିଲୁଣି। ଗ୍ରାମାଞ୍ଚଳ କ'ଣ, ସହରାଞ୍ଚଳ କ'ଣ, ସ୍ୱଚ୍ଛତା ଠାରୁ ଏବେ ଆମେ ବହୁ ଦୂରରେ। ଯୁଆଡ଼େ ଦେଖିଲେ କୁଢ଼ କୁଢ଼ ଆବର୍ଜନା, ସହରର ଗଳିକନ୍ଦିରେ ପଲିଥିନ୍ ବ୍ୟାଗ୍ର ପାହାଡ଼, ସହର ମଧ୍ୟରେ ବହିଯାଇଥିବା ନାଳର କଥା ନ କହିବା ଭଲ। ଏହାକୁ ଆଖି ଆଗରେ ରଖି ଏବଂ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନ୍ୟବର ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନର ଡାକରା ଦେଇଛନ୍ତି। ସ୍ୱଚ୍ଛତା ଉପରେ ଜୋର ଦେବା ଆଗରୁ ଏହାର ଉପାଦେୟତା ସମ୍ପର୍କରେ ଉପଲବ୍ଧି କରିବା ଏକାନ୍ତ ଆବଶ୍ୟକ। ସ୍ୱଚ୍ଛତା ଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପରିଷ୍କାର ପରିଚ୍ଛନ୍ନ ରହିବ, ଦର୍ଶକ ଓ ପର୍ଯ୍ୟଟକ ଆକର୍ଷିତ ହେବେ, ଫଳରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବ। ସ୍ୱଚ୍ଛତା ଦ୍ୱାରା ଆମେ ବିଭିନ୍ନ ରୋଗରୁ ନିଜକୁ ସୁରକ୍ଷିତ ରଖିପାରିବା। ମାନ୍ୟବର ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତା ଗରିବଙ୍କ ପାଇଁ ବରଦାନ ସଦୃଶ। ଭଲ କି ଖାଇବାକୁ ପାଉନଥିବା ଗରିବ ନିଜର ଚିକିତ୍ସା କିଭଳି କରିପାରିବ, ବରଂ ସ୍ୱଚ୍ଛ ରହିଲେ, ପରିବେଶକୁ ସ୍ୱଚ୍ଛ ରଖିଲେ ସେ ନିରୋଗ ରହିପାରିବ। ପ୍ରଧାନମନ୍ତ୍ରୀଙ୍କ ଏହି ଡାକରା ଜନସହଯୋଗ ଦ୍ୱାରା ଏକ ଆନ୍ଦୋଳନରେ ରୂପାନ୍ତରିତ ହୋଇପାରିବ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ ଶ୍ରୀ ରାମଚରିତ ମାନସ।

0: ଆପଣମାନେ ଶୁଣୁଥିଲେ ଶ୍ରୀ ରାମଚରିତ ମାନସ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚାଷର କଥା। ଉପସ୍ଥାପନା ଦୀପ୍ତିମୟ ସିଂ। ବିଷୟବସ୍ତୁ ହେଉଛି ଗାଈ ଚାଷ।
1: ଗାଏ ଆମର୍ ମା ଏ ଇ ମାକେ ଆମେ ପାଳନ କରସୁଁ ଆର୍ ହେନୁ ଆମେ ଗୁରସ୍ ପାଇକରି ଲାଭାନ୍ୱିତ ବି ହେସୁଁ। ଗାଈକେ ପାଳନ କରବାର୍ ସମୟଥି ଆମ୍କେ ଗାଈନୁ ଗୁରସ୍ ତ ମିଲ୍ସି, ତାର୍ ସଙ୍ଗେ ସଙ୍ଗେ ଖତ୍ ସାର୍ ବି ମିଲ୍ସି। ତ ଗାଏର ଗୁରସ୍ ଆମ୍କେ 50 ନେଇ କରି 60 ଟଙ୍କା ତକ୍ ବିକ୍ରି ବଟା ହେଇପାର୍ସି। ମାତର୍ କ ଏନ୍ତା ଗୁଟେ ଗାଏ ଅଛେ ଯେନ୍ଟାର୍ ଗୁରସ୍ ଲିଟର୍ ପିଛା 70 ଟଙ୍କାରୁ ନେଇ କରି 80 ଟଙ୍କା ତକ୍ ବିକ୍ରି ଭଟା ହେଇପାରୁଛେ। ହେ ଗାଏ ହେଲା ସାହିୱାଲ ଗାଏ। ତାର୍ ବାବଦନେ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା ଇ ସାହିୱାଲ ଗାଏ ଏନ୍ତା ଗୁଟେ ଗାଏ ଯେନ୍ଟାକେ ଯଦି ଆମେ ପାଳନ କର୍ମା ତାର୍ ଗୁରସ୍ର ଦାମ୍ ଖୁବ୍ ଅଧିକେ। ଆର୍ ଆମେ ଯେନ୍ ଦେଶୀ ଗାଏ ପାଳନ କରସୁଁ ତାର୍ନୁ ଇଟା 2 ଗୁଣା ଅଧିକ ରୋଜଗାର ଦେଇପାର୍ସି। ଆର୍ ସବକର୍ନୁ ବଡ଼ କଥା ହେଲା ଇ ଗାଏକେ କମ୍ ଖର୍ଚ୍ଚା ହିସାବଥି ଅଧିକ ଗୁରସ୍ ଦେସି। ଇତାର୍ ଯତନ ରତନ ହେତ୍କି ହି ପାସେ କର୍ବାକେ ନେଇ ପଡ଼େ। ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତର ଭାରତ ଏନ୍ତା ଭିନ୍ ଭିନ୍ ରାଇସ୍ଥି ଇ ଚାଷ୍ ହଉଛେ। ଆର୍ ଦିନ୍କେ ଦିନ୍ ଆମର୍ ରାଇସ୍ଥି ବି ଇ ଗାଏର ପାଳନ ଦିନ୍କେ ଦିନ୍ ବଢ଼୍ବାକେ ଲାଗିଛେ। ବିଶେଷଜ୍ଞ ଆଜ୍ଞାମାନେ କହେସନ୍ ଇ ଗାଏ ଦିନ୍କେ 10 ନେଇ କରି 15 ତକ୍ ଗୁରସ୍ ଦେଇପାର୍ସି। ଆର୍ ଇଟାର୍ ଦାମ୍ ସବୁବେଳେ ବଜାରଥି ଅଧିକ ଏକା ଥିସି। ଆମେ ଯେନ୍ତା କରି ଜାନିଛୁ 40-50 ନେଇ କରି 60 ଟଙ୍କା ତକ୍ ବିକ୍ରି ଭଟା ହେଇପାରୁଛେ। ମାତର୍ ଇତାର୍ ଗୁରସ୍ ଟିକେ ଅଧିକ ହିପାସେ ବୋଲେ 70 ନେଇ କରି 80 ଟଙ୍କା ତକ୍ ବିକ୍ରି ଭଟା ହେଇପାରୁଛେ। ସବକର୍ନୁ ବଡ଼ କଥା ହେଲା ବେଲେ ଖରା, ବର୍ଷା, ଶୀତ୍ ଥି ଆମର୍ ଗାଏମାନ୍କେ ଭିନ୍ ଭିନ୍ ସମୟତି ଭିନ୍ ଭିନ୍ ରୋଗ୍ ଦେଖା ଦେସି। ମାତର୍ କ ଇ ଗାଏ କାଁ ହେସି ଯେନ୍ ପାଗ୍ ହେସି ସେ ହିପାସେ ବଢ଼୍ସି ଆର୍ ନିଜ୍କେ ହେ ହିପାସେ ସେ ଚଲି ପାର୍ସି ବୋଇଲେ ତାକେ ହେତ୍କି ରୋଗ୍ ବାତ୍ ନେଇ ହିଏ ନା। ବୋଇଲେ ଇତାକେ ଯଦି ଆମେ ପାଳନ କର୍ମା, ଇତାକେ ଯଦି ଆମେ ଚାଷ୍ କର୍ମା ବୋଇଲେ ହେତ୍କି ଓଷ କଷାସ୍ତି ଆମର୍ ଖର୍ଚ୍ଚା ବାର୍ଚ୍ଚା ନେଇ ହିଏ ଆର୍ ଗୁରସ୍ ବି ଠିକ୍ ହିପାସେ ଆମ୍କେ ମିଲିପାର୍ବା। ଆର୍ ସବକର୍ନୁ ବଡ଼ କଥା ହେଲା ଇ ଗାଏକେ ଯଦି ଆମେ ଚାଷ୍ କର୍ମା ବୋଇଲେ ତାନୁ ଯେନ୍ ଗୋବର୍ ଖତ୍ ଆମ୍କେ ମିଲ୍ବା ହେଟା ଚାଷ୍ଥି ବି ଆମେ ଲଗେଇ ପାର୍ମା ଆର୍ ଚାଷ୍ ଖର୍ଚ୍ଚା ବି ଆମର୍ କମିଯିବା। ସରକାର ଭିନ୍ ଭିନ୍ ସମୟଥି ଇ ଗାଏକେ ଚାଷ୍ କର୍ବାର୍ ଲାଗି କାଣା କରୁଛନ୍, ସବସିଡ଼ି ଆର୍ ତାଲିମ୍ ବି ଦଉଛନ୍। ହେଥିର୍ଲାଗି କମ୍ ଖର୍ଚ୍ଚାଥି କେନ୍ତି ଅଧିକ ଗୁରସ୍ ପାଇପାର୍ମା, ହେଥିର୍ଲାଗି ଆମର୍ ଚାଷୀ ଦଦା ନାନୀମାନେ ଯଦି କମ୍ ଖର୍ଚ୍ଚାଥି ଅଧିକ ଗୁରସ୍ ପାଇକରି ନିଜର୍ ଧାନ୍ ଚାଷ୍, ନିଜର୍ ଚାଷ୍ କାମ୍ଥି ବି ଖତ୍ ସାର୍ ଦେବା କାଜେ ଇଟା ଗୁଟେ ଭଲ୍ ଉପାୟ ଏ। ହେଥିକାଜେ ଇ ଗାଈକେ ପାଳନ୍ କରନ୍ ଆର୍ ଯେନ୍ ବି ଆପଣ୍କେ ଗୁରସ୍ନୁ 2 ମିଲୁଛେ ହେନୁ ଆର୍ 2 ଅଧିକ ପନ୍। ଏନ୍ତା ହିପାସେ ଆମେ ଯଦି ଗାଈକେ ପାଳନ୍ କର୍ମା, ଠିକ୍ ହିପାସେ ପାଳନ୍ କର୍ମା ଆର୍ ଖୁବ୍ ଖର୍ଚ୍ଚା ବାର୍ଚ୍ଚା ନେଇ କରି କରିବି ତାକେ ଯଦି ଆମେ ଗୁରସ୍ ଅଧିକ ପାଇପାର୍ମା ଆମେ ଇ ଚାଷ୍ କାଁ ଯେ ନେଇ କର୍ମା।
0: ଆପଣମାନେ ଶୁଣୁଥିଲେ ଚାଷର କଥା। ଉପସ୍ଥାପନ କଲେ ଦୀପ୍ତିମୟ ସିଂ। ବିଷୟବସ୍ତୁ ଥିଲା ଗାଈ ଚାଷ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏକ ସୂଚନା, ଆକାଶବାଣୀ ଭବାନୀପାଟଣା ଜୟପୁର ଏବଂ ବଲାଙ୍ଗୀର କେନ୍ଦ୍ରରେ ଆପ୍ରେଣ୍ଟିସ୍ ଏକ ବର୍ଷ ତାଲିମ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ନିର୍ଦ୍ଧାରିତ ଯୋଗ୍ୟତା ହେଲା ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟର 3 ଡିପ୍ଲୋମା ଇନ୍ ଇଲେକ୍ଟ୍ରିକ୍ସ ଇଞ୍ଜିନିୟରିଂ କୋର୍ସ କରିଥିବେ। ପ୍ରାର୍ଥୀ 2023-24-25 ମସିହାରେ ପାସ୍ କରିଥିବେ। ସେମାନେ 1 ତାଲିମ ଆକାଶବାଣୀ ଭବାନୀପାଟଣା ଜୟପୁର ଏବଂ ବଲାଙ୍ଗୀର କେନ୍ଦ୍ରରେ ଗ୍ରହଣ କରିପାରିବେ। ତାଲିମ ସମୟରେ ପ୍ରାର୍ଥୀଙ୍କୁ 8,000 ଟଙ୍କା ବୃତ୍ତି ବା ଷ୍ଟାଇପେଣ୍ଡ ପାଇବେ। ଆବେଦନ କରିବାର ଶେଷ ତାରିଖ ମଇ ମାସ 8 ତାରିଖ। ପ୍ରାର୍ଥୀ NATS ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ଅନୁରୋଧ। ଏ ଥିଲା ଏକ ସୂଚନା।

ଆକାଶବାଣୀ ଭବାନୀପାଟଣା ଏଥର ଶୁଣନ୍ତୁ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଗୁଣନିଧି ଛୋଟରାୟ।

0: ସ୍ୱପ୍ନରେ ପୁଣି ମହାଲକ୍ଷ୍ମୀ ଠାକୁରାଣୀ, ସତକୁ ସତ କଣ ମୋ ଧନ ସମ୍ପତ୍ତି କନ ଗାଁର ଜଜ ଘରକୁ ଚାଲିଯିବ। କନ ଗାଁ କୋଉଟା? ସେ ଜଜ ପୁଣି କିଏ?
1: ଏଇଟି ଏଇ ଶୁଣୁଛ, ଆଇ ଉଠ ଉଠ ମୋ
2: ପୁଣି କଣ ହେଲା? ମତେ କିଆ ଉଠଉଛ ଯେ?
0: ଇଏ ସତକୁ ସତ ଯଦି ଆମ ସମ୍ପତ୍ତି ଚାଲିଯିବ ତେବେ ଆମେ କଣ କରିବା କହିଲ?
2: ପୁଣି କଣ ମା ଠାକୁରାଣୀ ଆସିଥିଲେ ନା କଣ?
0: ଏଇ ନା ନା ନା, ଯେତେ ଯାହା ହେଲେ ବି ମୁଁ ମୋ ସମ୍ପତ୍ତିକୁ ଛାଡ଼ି ପାରିବିନି ନା, ୟା ପାଇଁ ମତେ କିଛି ଗୋଟେ କରିବାକୁ ପଡିବ। ତମେ ସହିତ ମୁଁ ଆସୁଛି।
2: ରାତି ଅଧିକାରେ ଏମିତି ଭୂତଙ୍କ ଭଳି କୁଆଡେ ଯିବ ମ?
0: ରାତି କଣ, ଏଇଠି ପାହାନ୍ତି କୁକୁଡ଼ା ଡାକିଲାଣିଟି, କାହାକୁ କିଛି କହିବନି। ମୋ ସହରକୁ ଯାଉଛି, ଫେରୁ ଫେରୁ ଦିନେ ଦୁଇ ଦିନ ଲାଗିଯାଇପାରେ। ଧନପତି ଆଉ ନବାକୁ ଲଗି ବିଲେଇଟାକୁ ହେଇଟି ଘରୁ ତୋଳିଦବ, ଡରିବନି। ମୋ ଧନ ସମ୍ପତ୍ତି ଗୁଡ଼ା ପୁଣି କନ ଗାଁର ଜଜହରକୁ ଚାଲିଯିବ, ଦେଖିବା ଦେଖିବା କେମିତି ଯିବ। ଆଚ୍ଛା ହେଇଟି, ମୁଁ ତେବେ ଆସୁଛି। ହଁ ଶୁଣ, ସକାଳୁ ଧନପତି କି କହିବ, କ ଆଉ ନ ଅକ୍ଷର ଥାଇ କୋଉ ଗାଁଟା ଅଛି, ହେଇଟି କ ଆଉ ନ ଅକ୍ଷର ଥାଇ କୋଉ ଗାଁଟା ଅଛି, ଆଉ ସେ ଗାଁରେ ଏଇ ଯୋଉ ମୋ ବରଗେଜ ବରଗେଜ ଅକ୍ଷରରେ କୋଉ ଲୋକଟା ଅଛି, ଅତି ଗୁପ୍ତରେ ଟିକିଏ ଏଇଟାକୁ ଏନକ୍ୱାରି କରିଥିବ।
2: ହଉ କରିବି।
0: ମନେ ରହିଲା ତ? ହେଇଟି ମାସୁଛି।
2: ହେଇଟି ହେଇଟି ଶୁଣିଛ ଟି, ତମକୁ ମୋ ରାଣ ରହିଲା ଟି, ସୁବେରେ ସୁବେରେ ଚଞ୍ଚଳ ଚଞ୍ଚଳ ଫେରି ଆସିବ। ହେ ମା ଜାମୁଳି, ଆମର ରିଷ୍ଟ ଖଣ୍ଡନ କରିଦେଲ ମା, ଯାହା ମାଗିବୁ ତାହା ଦେବି।
3: ହ୍ୟାଲୋ ମଦର।
2: କିଏ?
3: ମୁଁ ଗଣେଶ, ତୋର ଗେଲ ବସରିଆ ଓନ୍ଲି ସନ୍, ଫିଅର କାହିଁ କରୁଛୁ?
2: ହଇରେ ଗଣେଶ, ତୁ ଏଇ ଦି ଦିନ କାଳ କୋଉଠି ଥିଲୁ କିରେ ବାପ? ପାହାନ୍ତାଟରେ ଘରକୁ ଆସୁଛୁ।
3: ଓ ଡିଅର ମଦର, ଯୋଉଠି ଥିଲି ଥିଲି, ସେ କଥା ଗୁଡ଼ା ପଚାରି ତୁ ଆଉ ମତେ ବୋର୍ ନଟ୍ କରିଙ୍ଗ ତ?
2: ଆରେ ଶୁଣ, ପଚାରିବିନି କେମିତି କିରେ, ମତେ କହିଲୁ ଆଜିକି ତିନି ଚାରି ଦିନ ହେଲା ଘରଟା ଭିତରେ ନାହିଁ ନଥିବା ବିପତ୍ତି ଗୁଡାକ ପଡିଛି ଟି, ଆଉ ତୁ କଣ ହାଲୁକା ଗଳାରେ କହୁଛୁ ଯେ
3: ବିପତ୍ତି ପଡିଛି? ହ୍ୱାଟ ବିପତ୍ତି?
2: ଆଜି ଦ୍ୱିପହରରେ ଘରକୁ ପୁଣି ସେଇ କଳା ବିରାଟଟା ଆସି ବୋବେଇ ଲାଗିଛି ପରା, ନାହକ ପୁଅର ମୁହଁଟାକୁ ରାମ୍ପୁଡି ଖଣ୍ଡିଆ ଖାପରା କରିଦେଇଛି। ନାହକ କହିଲେ ଆମ ଧନ ସମ୍ପତ୍ତି କୁଆଡେ କନ ଗାଁର ଜଜ ଘରକୁ ଚାଲିଯିବ, ତୁ ଆମର କୁଆଡେ ଖାଣ୍ଟି ଧରିତ୍ର ହେଇଯିବୁ ରେ ମୋର ସେରନ୍ତା ଗୁଣ୍ଠୁଣି ହାତି।
3: ସେଇ ନାହକଟା 100% ଠିକ କହିଛି ବୋଉ, ଆଜି ଠିକ ରାତି 12ଟାରୁ ପରା ମୁଁ ଖାଣ୍ଟି ଦରିଦ୍ର ହେଇଗଲିଣି।
2: ତୁ ଆମର ଦରିଦ୍ର ହେଇଗଲୁଣି କେମିତି କିରେ?
3: ଜୁଆରେ 8000 ଟଙ୍କା ହାରିଯାଇଛି ମଦର, ଲକ୍ଷ୍ମୀ ମା ଏକାଥରକ ମୋ ପକେଟରୁ ହାଇ ଜମ୍ପ ମାରି ଅଦର ପାକେଟକୁ ଛୁ।
2: ଜୁଆରେ ହାରି ଯାଇଛୁ କିରେ? ତୁ ଏତେ ଟଙ୍କା ପାଇଲୁ କୋଉଠୁ?
3: ହ୍ୟାଣ୍ଡ ବାକ୍ସରୁ ନେଇଥିଲି ପରା।
2: ଆରେ ହେ ଗଣେଶ, ତତେ ସତକୁ ସତ ଲକ୍ଷ୍ମୀ ଛାଡି ଗଲେଣି କିରେ? ହରେ ମୋ ହାତ ବାକ୍ସରେ ପରା ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀଙ୍କର ସୁନା ମୂର୍ତ୍ତି ବସିଛନ୍ତି, ତାକୁ ଫିଟେଇବାକୁ ତୋର ସାହସ ହେଲା କେମିତି କିରେ?
3: ସେଇ ସୁନା ମୂର୍ତ୍ତିଟା ବି ଆଉ ନାହାନ୍ତି ମଦର, ତାକୁ ନେଇ 3000 ଟଙ୍କାରେ ବନ୍ଧା ପକେଇ ସେଇ ଟଙ୍କାରେ ମୁଁ ଜୁଆ ଖେଳି ଦେଇଛି।
2: ଆରେ ଅଳପେଇଆ ଦିବସା ଫଳ, ତୁ କଣ କଲୁ କିରେ ଗାତ ପୋଷା? ମୋର ତିନି ଭରି ଓଜନର ସୁନା ଗଡା ମା ଲକ୍ଷ୍ମୀ ଠାକୁରାଣୀଙ୍କର ସେଇ ସେଇ ମୂର୍ତ୍ତିଟା ଜୁଆରେ ଖେଳିଦେଲୁ
3: ମଦର?
2: ଆରେ ସେଇଥିପାଇଁ ପରା ଆଜି ମା ଲକ୍ଷ୍ମୀ ଠାକୁରାଣୀ ତୋ ନନାଙ୍କୁ ସ୍ୱପ୍ନରେ ଦେଖା ଦେଇକି ଘରୁ ଚାଲିଯିବାକୁ କହୁଥିଲେ। ବୋଲୋ ଇଲୋ ମୋ ବୋଲୋ, ମୁଁ ଏବେ କଣ କରିବି? ନା କପୁ, ତମ ବଚନ ଫଳିବ, ମୋ ଘରକୁ ଲକ୍ଷ୍ମୀ ଠାକୁରାଣୀ ଚାଲିଯିବେ, ଆମେ ଆଉ କେମିତି ବଞ୍ଚିବୁ? ହେ ମୋ ଗଣେଶ ନନା, ତମେ କେତେ କଷ୍ଟରେ ଧନ ସମ୍ପତ୍ତି ଛିଞ୍ଚିଥିଲ, ହେ ମୋ ସୁହାଗୀ ଦେବତା।
3: ମଦର ମଦର ମଦର ମଦର ମଦର, ତୁ ପଛେ ରୋଦନ କରିବୁ, ତୁ ପଛେ ରୋଦନ କରିବୁ, ଆଗ ମତେ 3000 ଟଙ୍କା ଦେ, ଆଗ ମତେ 3000 ଟଙ୍କା ଦେ, ମୁଁ ବର୍ତ୍ତମାନ ଯାଇ ତୋ ଲକ୍ଷ୍ମୀ ଠାକୁରାଣୀଙ୍କୁ ମୁକୁଳେଇ ଆଣିବି।
2: ତୁ ସତ କହୁଛୁ ଟି? ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ମୋର ମୁକୁଳେଇ ଆଣିବୁ ଟି?
3: ରାଣ ଲୋ ତୋ ମୁଣ୍ଡ ଛୁଇଁ ଟେଲିଂ, ସିଓର ସିଓର ମୁକୁଳେଇ ଆଣିବି। ହେଇଟି ବୋଉ, ଆଜି ସନ୍ଧ୍ୟା ସୁଦ୍ଧା ତାକୁ ନେଇ ଟଙ୍କା ନ ଦେଲେ ସେ ଆଉ ଲକ୍ଷ୍ମୀ ମୂର୍ତ୍ତିକୁ ଫେରେଇବନି।
2: ଆରେ 3000 କଣ ମୁଁ ଆହୁରି 5000 ନଉନୁ? ହେଲେ ବାପ ଗଣେଶ, ତୁ ମୋ ଧିଅ ଛୁଇଁ କହିଲୁ ଟି, ତୁ ସତକୁ ସତ ମୋ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଫେରେଇ ଆଣିବୁ ଟି?
3: ତୋ ବଡି ଟଚିଂ ଆଣ୍ଡ ଟେଲିଂ ମଦର, ସନ୍ଧ୍ୟା ଆଗରୁ ମୁଁ ତୋ ମାଙ୍କୁ ଧରି ସିଓର ସିଓର ଫେରି ଆସିବି। ଦେ ଦେ ଦେ ଦେ ଜଲ୍ଦି ଟଙ୍କା ଦେ, ନହେଲେ ଜୁଆ ଖେଳଟା ବନ୍ଦ ହେଇଗଲେ ମୁଁ ଆଉ ସେ ଲୋକକୁ ପାଇବିନି।
2: ଆରେ ବାପରେ ବାପ, ଦେଖୁଛୁ ଟି

0: କଳା ବିରାଟା କେମିତି ପୁଣି ବିଚିକିଟିଆ ରଡ଼ି କରୁଛି।
1: ତୁ ଜମା ଡର ନା ବୋଉ, ମୁଁ ସହରରୁ ବିଲେଇ ମରା ବିଷ କିଣି ଆଣି ତାକୁ ଖୋଇଦେବି, ମରିବ ଏକା ଥରକେ ଘରୁ କଣ୍ଟା ଯିବ।
0: ତୁ ବିଲେଇଟାକୁ ମାରିବୁ? ପୁଣି ବ୍ରାହ୍ମଣ ପିଲା ହେଇକି।
1: ଓହୋ, ତୁ କେମିତି ବୁଝୁନୁ ମୋ ମଦର, ମୁଁ ମାରିବିନି, ପଏଜନ ୱିଲ୍ କିଲିଂ ବିରାଡ଼ି, ମାନେ ବିଷଟା ବିରାଡ଼ିକୁ ମାରିଦବ।
0: ନାଇଁ ନାଇଁ, ତୁ ଆମର ସେ କୁକର୍ମ କରନା, ନାହକ ପୁଅଙ୍କ ପୂଜା ପାଠରେ ଯାହା ହବ ହବ।
1: ଓହୋ, ଟାଇମ ହେଇଯାଉଛି ମଦର, ଆଗ ତୁ ଟଙ୍କାଟା ଦେଲୁ ମୁଁ ଯିବି।
0: ଆରେ ଘରେ ଗୋଡ ଦଉଣୁ ନ ଦଉଣୁ କଣ ପଳେଇବି ପଳେଇବି ହଉଛି ମ, ଦାନ୍ତ ପତ୍ର ଘଷେ, ଗାଧେଇ ପକା, ଗଣ ଗଣ୍ଡେ ଖାଇ ପକା, ତାପରେ ଯିବୁ।
1: ମଦର, ମୁଁ ମନେ ମନେ ତୋ ରାଣ ପକେଇଛି, ସୁନା ମୂର୍ତ୍ତିଟାକୁ ଉଦ୍ଧାର ନ କଲା ଯାଏ ନୋ ଫୁଡ୍ ନୋ ୱାଟର ଟେକିଂ।
0: ମୁଁ ମରି ଯାଇଥିଲୁ, ମୋ ଗୁଣ୍ଠୁଣି ହାତୀ, ମୋ ଗଳାର ମାଳି,
1: ଆଗ ମନି ପଛେ ପୁତ୍ର ପ୍ରୀତି, ଚାଲ
0: ମୋ ଗଣେଶକୁ ଘଣ୍ଟେ ଘୋଡ଼େ ରଖିତ ହେ ମା ଜମୁଳି।

ଆପଣମାନେ ଶୁଣୁଥିଲେ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଗୁଣନିଧି ଛୋଟରାୟ, ଆକାଶବାଣୀ ଭବାନୀପାଟଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ, ଗ୍ରୀଷ୍ମ କାର୍ଯ୍ୟକ୍ରମ ସାରଣୀରେ କିଛି ନୂତନ କାର୍ଯ୍ୟକ୍ରମ ସ୍ଥାନାନ୍ତରିତ ହୋଇଛି। ସକାଳ 7:45ରେ ଶୁଣିବେ ଗୀତ ଗୀତାଞ୍ଜଳି ଏବଂ 8:30ରେ ଶୁଣିବେ ସଙ୍ଗୀତ ଲହରୀ। ମହିଳାମାନଙ୍କ ପାଇଁ ରହିଛି ଶକ୍ତିରୂପା କାର୍ଯ୍ୟକ୍ରମ। ମାସର ଶେଷ ରବିବାର ଅପରାହ୍ନ 5:15ରେ ଶୁଣିବେ ବିକଶିତ କଳାହାଣ୍ଡି କାର୍ଯ୍ୟକ୍ରମ। ମାସର ପ୍ରଥମ ମଙ୍ଗଳବାର ଦିନ 2:20ରେ ଶକ୍ତିରୂପାରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ମାସର ଦ୍ୱିତୀୟ ବୁଧବାର ଏବଂ ଚତୁର୍ଥ ଶୁକ୍ରବାର ଚାଷବାସ କାର୍ଯ୍ୟକ୍ରମରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ରବିବାର ସକାଳ 8:30ରେ ରହିଛି ପୁରୁଣା ଗୀତକୁ ନେଇ ସ୍ମୃତି ସାଗର କାର୍ଯ୍ୟକ୍ରମ। ଏ ଥିଲା କିଛି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ଭବାନୀପାଟଣା। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ଏଥର ଶୁଣନ୍ତୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏଥର ଶିଳ୍ପୀ ମହମ୍ମଦ ଅଜିଜ୍ ଗୀତଟିକୁ ଲେଖିଛନ୍ତି ସୁରେଶ ପରିଡ଼ା, ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

ଏଥର ଶିଳ୍ପୀ ଶିବା ଓ ମେଲିରଥ। ଗୀତଟିକୁ ଲେଖିଛନ୍ତି ସୁରେଶ ପରିଡ଼ା। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ, ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ସପ୍ତମ ଛାନ୍ଦ ଶେଷ ହୋଇଥିବା ପୂର୍ବ ଭାଗରେ ଋଷି ବିଶ୍ୱାମିତ୍ର ସୀତାଙ୍କ ରୂପଗୁଣ ସମ୍ପର୍କରେ ରାମଙ୍କୁ ସୂଚନା ଦେବା ଆରମ୍ଭ କରିଥିଲେ। ଏହି ଭାଗରେ ଆରମ୍ଭ ହେଉଛି କାବ୍ୟ।

ଅଷ୍ଟମ ଛାନ୍ଦ। ସୀତାଙ୍କର ରୂପଗୁଣ ବର୍ଣ୍ଣନା କରିବାରେ ନିଜର ସମସ୍ତ କବିତ୍ୱ ଶକ୍ତିକୁ ପ୍ରୟୋଗ କରିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ମୁନି ବିଶ୍ୱାମିତ୍ର କହିଲେ, ବିଜୟୀ ବୀର ଏବେ ବିଜୟ କର, ମିଥିଳାପୁରକୁ ଯିବା। ସେଠାରେ ଥିବା ବୈଦେହୀ ସୁନ୍ଦରୀ ଶ୍ରେଷ୍ଠା, ବର୍ତ୍ତମାନ ଭୂତ ଓ ଭବିଷ୍ୟତରେ ତା ସମାନ କେହି ହେବ ନାହିଁ। ସବୁ ଉପମା ତା ପାଖରେ ହାର ମାନିଲେ। ସୁନା ତାର ଝଟକୁ ଥିବା ଶୋଭାକୁ ଅନାଇ ସମାନ ହେବାକୁ ଚାହିଁଲା। ଅଗ୍ନିରେ ଝାସ ଥିଲା, ପଥରରେ ଦେହ ଘଷିଲା, ତଥାପି ସେ ସମାନ ନୁହେଁ ବୋଲି ବଣିଆ ତାକୁ ପାହାର ଦେଲେ। ବିଜୁଳିର ଜ୍ୟୋତି କ୍ଷଣସ୍ଥାୟୀ, କିନ୍ତୁ ସୀତାର ଜ୍ୟୋତି ଚିରସ୍ଥାୟୀ। କେତକୀ ଫୁଲ ସୀତାର ସୌନ୍ଦର୍ଯ୍ୟ ପାଖରେ ହାର ମାନି କଣ୍ଟାକୁ ଆଶ୍ରୟ କଲା। ହଳଦୀର ବର୍ଣ୍ଣ ତା ରଙ୍ଗ ପାଖରେ ହାର ମାନି ତା ପାଦରେ ବୋଳି ହୋଇ ଶରଣ ପଶିଲା। କନ୍ଦର୍ପ ପତ୍ନୀ ରତି ହାର ମାନି ତାର ସୌନ୍ଦର୍ଯ୍ୟ ପାଖରେ ରତିଏ ଭଳି ହାଲୁକା ଉପମା ପାଇଲା। ସମୁଦ୍ର ମନ୍ଥନରୁ ଜନ୍ମ ନେଲାବେଳେ ଚନ୍ଦ୍ର ପୂର୍ଣ୍ଣ ଥିଲା ଓ ତାହାଠାରେ କଳଙ୍କ ନଥିଲା। ସୀତାଙ୍କର ମୁହଁ ସହିତ ସମାନ ହେବା ଅଭିମାନ ତାର ଚୂର୍ଣ୍ଣ ହୋଇଗଲା। ପଦ୍ମ କଇଁ ଦର୍ପଣ ହାର ମାନିଗଲେ, ନେତ୍ରର ଗତି ଆଗରେ ହରିଣ ହାରିଗଲା। କର୍ଣ୍ଣଯୁଗଳ ସହ ପାଟଳୀ ପୁଷ୍ପ ସମାନ ହେଲା ନାହିଁ। ଗଣ୍ଡ ଦେଶ ପାଖରେ ଚନ୍ଦ୍ର ମଧ୍ୟ ହାରିଗଲା। କାବ୍ୟିକ ପ୍ରସିଦ୍ଧି ଲାଭ କରିଥିବା ସମସ୍ତ ଉପମାମାନଙ୍କୁ ସୀତାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କ୍ଷେତ୍ରରେ ପ୍ରୟୋଗ କରିଛନ୍ତି ଉପେନ୍ଦ୍ର ଭଞ୍ଜ।

ଆପଣମାନେ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ସ୍ୟାନ୍ତନୁ କୁମାର ରଥ, ଆକାଶବାଣୀ ଭବାନୀପାଟଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ବିବାହ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ। ଗୀତଟିକୁ ଲେଖିଛନ୍ତି ଏବଂ ସଙ୍ଗୀତରେ ସଜେଇଛନ୍ତି ରବୀନ୍ଦ୍ର ଜୈନ।

ଏଥର ଚଳଚ୍ଚିତ୍ର ସିରୁ। ଗୀତଟିକୁ ଗାଇଛନ୍ତି ଅଭୟ ଯୋଧପୁକର ଏବଂ ସଙ୍ଗୀତରେ ସଜେଇଛନ୍ତି ଅଜୟ ଅତୁଲ। ଗୀତଟିକୁ ଲେଖିଛନ୍ତି ଇର୍ଷଦ।

ଏଥର ଚଳଚ୍ଚିତ୍ର ଷ୍ଟୋ ଷ୍ଟେଟ୍ ଗୀତଟିକୁ ଗାଇଛନ୍ତି ଅରିଜିତ ସିଂହ ଏବଂ ଚିନ୍ମୟ ଶ୍ରୀପଦ। ଗୀତଟିକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଆଶା ଲୟ।

0: ଆପଣମାନେ ଶୁଣିଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ସନ୍ ଅଫ୍ ସର୍ଦ୍ଦାର। ଗୀତଟିକୁ ଗାଇଛନ୍ତି ରାହତ ଫତେ ଅଲି ଖାଁ। ଗୀତଟିକୁ ଲେଖିଛନ୍ତି ସମୀର ଅଞ୍ଜାନ ଏବଂ ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।
1: बिछड़ के तुझसे अब मुझे मरना है, ये तजुर्बा इसी जिंदगी।

ଏଥର ଚଳଚ୍ଚିତ୍ର ବାଦଶାହ ଗୀତଟିକୁ ଗାଇଛନ୍ତି ଜୁବିନ ନଟିଆଲ ଏବଂ ନୀତି ମୋହନ। ଗୀତଟିକୁ ଲେଖିଛନ୍ତି ମନୋଜ। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ତନିକ୍ସ ବାଗୀ।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ମୋ ଦିୱାନା ତୋ ପାଇଁ ଗୀତଟିକୁ ଗାଇଛନ୍ତି ପଙ୍କଜ ଜାଲ ଏବଂ ସୁନୀଲ କୁମାର। ଗୀତଟିକୁ ଲେଖିଛନ୍ତି ବିଷ୍ଣୁପଦ ମିଶ୍ର ଏବଂ ସଙ୍ଗୀତରେ ସଜେଇଛନ୍ତି ଅଗ୍ନିରାଜ।

ଏଥର ଚଳଚ୍ଚିତ୍ର ରୁମ୍କୁ ଝୁମାନା ଗୀତଟିକୁ ଗାଇଛନ୍ତି ରତିକାନ୍ତ ଶତପଥୀ। ଗୀତଟିକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ।

ଏଥର ଚଳଚ୍ଚିତ୍ର ଲଭ୍ ମାଷ୍ଟର୍ ଗୀତଟିକୁ ଗାଇଛନ୍ତି ଶାନ୍ ଏବଂ ତପୁ ମିଶ୍ର। ଗୀତଟିକୁ ଲେଖିଛନ୍ତି ନିଜାମ। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଏଥର ଚଳଚ୍ଚିତ୍ର ତୁ ଆଉ ମୁଁ ଗୀତଟିକୁ ଗାଇଛନ୍ତି କୁମାର ବାପି ଏବଂ ଶୈଳଭାମା। ଗୀତଟିକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଦେବୀତୋଷ ଆଚାର୍ଯ୍ୟ।

ଏଥର ଚଳଚ୍ଚିତ୍ର ମାଇ ଫର୍ଷ୍ଟ ଲଭ୍ ଗୀତଟିକୁ ଗାଇଛନ୍ତି ଚିତ୍ରଭାନୁ ଏବଂ ଶୈଳଭାମା, ଗୀତଟିକୁ ଲେଖିଛନ୍ତି ମିତ୍ରଭାନୁ ଏବଂ ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଅରବିନ୍ଦ, ଅଗ୍ନିରାଜ ଏବଂ ମିତ୍ରଭାନୁ।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଇଣ୍ଟରନେଟ୍ ଓ ସୋସିଆଲ୍ ମିଡ଼ିଆର ଯୁଗରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ କମିଯାଇ ନାହିଁ। ଆଜି ମଧ୍ୟ ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଆକାଶବାଣୀକୁ ନିଜର ଜୀବନର ଏକ ଅଂଶ ଭାବରେ ମାନି ନେଇଛନ୍ତି। ଜାଣିଛନ୍ତି ବନ୍ଧୁ, ଯେଉଁଠି ପହଞ୍ଚିପାରେ ନାହିଁ ପବନ ପାଣି, ସେଇଠି ପହଞ୍ଚି ଆମର ଆକାଶବାଣୀ। ଆମ ଭାରତରେ ରେଡ଼ିଓ ପ୍ରସାରଣର ଇତିହାସ ପ୍ରାୟ ଏକ ଶତାବ୍ଦୀ ପୁରୁଣା। 1930 ବମ୍ବେ, ଯାହାକୁ ଆମେ କହୁଛୁ ମୁମ୍ବାଇ, ରେଡ଼ିଓ କ୍ଲବ ପ୍ରଥମେ ରେଡ଼ିଓ ପ୍ରସାରଣ ପ୍ରୟାସ କରିଥିଲା। ସେତେବେଳେ ରେଡ଼ିଓ ଏକ ନୂତନ ଓ ଆଶ୍ଚର୍ଯ୍ୟଜନକ ପ୍ରଯୁକ୍ତି ଥିଲା। ଲୋକମାନେ ଆକାଶରୁ ଆସୁଥିବା ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ। ଶ୍ରୋତାବନ୍ଧୁ, ଆହୁରି ଶୁଣିବା ଆମର ଏହି ଆକାଶବାଣୀ ସମ୍ପର୍କରେ। ତା ପୂର୍ବରୁ ଏହି ଗୀତଟି

ଶ୍ରୋତାବନ୍ଧୁ, 1937 ମସିହା ଇଣ୍ଡିଆନ୍ ବ୍ରଡ଼କାଷ୍ଟିଂ କମ୍ପାନୀ ନାମରେ ଏକ ବେସରକାରୀ ସଂସ୍ଥା ବମ୍ବେ ଓ କଲିକତାରୁ ରେଡ଼ିଓ ସେବା ଆରମ୍ଭ କଲେ। ଅର୍ଥନୈତିକ ସମସ୍ୟାର କାରଣରୁ ଏହା ବହୁଦିନ ଚାଲିପାରିଲା ନାହିଁ। ପରେ 1930 ମସିହାରେ ଭାରତ ସରକାର ଏହି ପ୍ରସାରଣ ବ୍ୟବସ୍ଥାକୁ ନିଜ ଅଧୀନକୁ ନେଲେ ଏବଂ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ଼କାଷ୍ଟିଂ ସର୍ଭିସ୍ ନାମରେ ଏହାର ପୁନର୍ଗଠନ କରାଗଲା। 1936 ମସିହାରେ ଏହାର ନାମ ଅଲ୍ ଇଣ୍ଡିଆ ରେଡ଼ିଓ ରଖାଗଲା। ପରେ ପ୍ରସିଦ୍ଧ କବି ପଣ୍ଡିତ ନରେନ୍ଦ୍ର ଶର୍ମା ଆକାଶବାଣୀ ନାମଟି ପ୍ରସ୍ତାବ କରିଥିଲେ। ଆକାଶରୁ ଆସୁଥିବା ବାଣୀ ଅର୍ଥରେ ଏହି ନାମଟି ଖୁବ୍ ସୁନ୍ଦର ଓ ଅର୍ଥବହଳ ଥିଲା। ପରେ ଏହା ସାଧାରଣ ଲୋକମାନଙ୍କର ମଧ୍ୟରେ ଅତ୍ୟନ୍ତ ପ୍ରଚଳିତ ହୋଇଗଲା। ସ୍ୱାଧୀନତା ସମୟରେ ଭାରତରେ କେବଳ 6 ରେଡ଼ିଓ କେନ୍ଦ୍ର ଥିଲା। ଦିଲ୍ଲୀ, ବମ୍ବେ, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ ଓ ତିରୁଚିରାପଲ୍ଲୀରୁ ପ୍ରସାରଣ ହେଉଥିଲା। କିନ୍ତୁ ସ୍ୱାଧୀନତା ପରେ ଆକାଶବାଣୀର ବିକାଶ ଅସାଧାରଣ ଭାବରେ ଘଟିଲା। ଦେଶର ପ୍ରତ୍ୟେକ ରାଜ୍ୟ ଓ ଭାଷାକୁ ଧ୍ୟାନରେ ରଖି ନୂତନ କେନ୍ଦ୍ର ସ୍ଥାପିତ ହେଲା। ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ରେଡ଼ିଓ ଲୋକମାନଙ୍କର ମନରେ ଜାଗରଣ ସୃଷ୍ଟି କରିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦ ହିନ୍ଦ ରେଡ଼ିଓ ଦେଶଭକ୍ତିର ସନ୍ଦେଶ ପ୍ରଚାର କରୁଥିଲା। ସ୍ୱାଧୀନତା ପରେ ଆକାଶବାଣୀ ଜାତୀୟ ଏକତା ଓ ଗଣତନ୍ତ୍ରର ଭିତ୍ତିକୁ ଶକ୍ତିଶାଳୀ କରିଥିଲା। 1947 ମସିହାରେ ଭାରତ ସ୍ୱାଧୀନ ହେବା ପରେ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଐତିହାସିକ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି ଭାଷଣ ଆକାଶବାଣୀ ମାଧ୍ୟମରେ ଦେଶବାସୀ ଶୁଣିଥିଲେ। ଏହା ଆକାଶବାଣୀର ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ। ଶ୍ରୋତାବନ୍ଧୁ, ଆମ ଆକାଶବାଣୀ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ତାର ଭୂମିକା ଯଥେଷ୍ଟ ବେଶୀ। ଦେଶକୁ ସ୍ୱାଧୀନ କରିବାରେ ଏହି ଆକାଶବାଣୀର ଭୂମିକା ଖୁବ୍ ନିଆରା ଏବଂ ଖୁବ୍ ପ୍ରଭାବଶାଳୀ ଥିଲା। ଶ୍ରୋତାବନ୍ଧୁ, ଆହୁରି ମଧ୍ୟ ଆମର ଆକାଶବାଣୀ ବିଷୟରେ ଜାଣିବା, ତା ପୂର୍ବରୁ ଏହି ଗୀତଟି

ଆକାଶବାଣୀ ର ସମ୍ବାଦ ସେବା ଆଜି ମଧ୍ୟ ବିଶ୍ୱସନୀୟ ଭାବରେ ପରିଚିତ। ଲୋକ ସଂସ୍କୃତି, ଲୋକସଙ୍ଗୀତ ଓ ଆଞ୍ଚଳିକ ଭାଷାର ସୁରକ୍ଷାରେ ଏହାର ଭୂମିକା ଅପୂର୍ବ। ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାରରେ ଆକାଶବାଣୀ ବହୁତ ଉପକୃତ କରିଛି। ଭିନ୍ନ ଭାଷା ଓ ସଂସ୍କୃତିର ଲୋକଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ଆକାଶବାଣୀର ଅବଦାନ ଅମୂଲ୍ୟ। ଆକାଶବାଣୀ ଭାରତର ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ପ୍ରତୀକ। ଏହା ଦେଶର ସାଧାରଣ ଲୋକଙ୍କର ସ୍ୱର, ଭାବନା ଓ ଆଶାକୁ ପ୍ରକାଶ କରିଆସିଛି। 9 ଦଶକ ଧରି ଆକାଶବାଣୀ ଜ୍ଞାନ, ସୂଚନା ଓ ସଂସ୍କୃତିର ଆଲୋକକୁ ଘରେ ଘରେ ପହଞ୍ଚାଇ ପାରିଛି। ସମୟ ପରିବର୍ତ୍ତନ ହେଉଛି, ପ୍ରଯୁକ୍ତି ପରିବର୍ତ୍ତନ ହେଉଛି, କିନ୍ତୁ ଆକାଶବାଣୀର ଆତ୍ମୀୟତା ଓ ବିଶ୍ୱସନୀୟତା ଆଜି ମଧ୍ୟ ଅବିଚଳିତ। ସେହିପରି ଆକାଶବାଣୀ ଭାରତର ଏକ ଅମୂଲ୍ୟ ସମ୍ପଦ, ଯାହା ଆଗାମୀ ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ଆକାଶବାଣୀ ଭବାନୀପାଟଣା ସମ୍ପର୍କରେ। ଏହି କେନ୍ଦ୍ର ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣ ଅଞ୍ଚଳରେ ସୂଚନା, ସଂସ୍କୃତି ଓ ଲୋକ ସାହିତ୍ୟ ପ୍ରସାରରେ ଏକ ଗୁରୁତ୍ୱପୂର୍ଣ୍ଣ ରେଡିଓ କେନ୍ଦ୍ର ଭାବରେ ପରିଚିତ। ଏହି କେନ୍ଦ୍ରର ସ୍ଥାପନା 1993 ହୋଇଥିଲା। ଭବାନୀପାଟଣା ଆକାଶବାଣୀ ଦ୍ୱାରା ଲୋକ ସଂସ୍କୃତି, ସାହିତ୍ୟ ଓ ଜନସେବାର ସୂତ୍ର ଗଢ଼ି ଉଠିଛି। କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର ଓ ପାର୍ଶ୍ୱର୍ତ୍ତୀ ଅଞ୍ଚଳ ଲୋକମାନଙ୍କୁ ଏହି କେନ୍ଦ୍ର ଦୀର୍ଘଦିନ ଧରି ସୂଚନା, ଶିକ୍ଷା ଓ ମନୋରଞ୍ଜନ ଯୋଗାଇ ଆସୁଛି। ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଲୋକଗୀତ, ଜନଜାତୀୟ ସଂସ୍କୃତି, ପାଲା, ଦାସକାଠିଆ, ରେଡିଓ ନାଟକ ଓ କବିତା ଆଦିକୁ ଲୋକମାନଙ୍କର ପାଖକୁ ପହଞ୍ଚାଇ ଆଞ୍ଚଳିକ ସାଂସ୍କୃତିକ ସୁରକ୍ଷା ରଖାଯାଇଛି। ଆକାଶବାଣୀ ଭବାନୀପାଟଣା କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ କରି ଗ୍ରାମାଞ୍ଚଳର ଲୋକମାନଙ୍କର ଉନ୍ନତିରେ ସହଯୋଗ କରିଆସୁଛି। ବିପଦ ସମୟରେ ମଧ୍ୟ ଏହି କେନ୍ଦ୍ର ସୂଚନା ପ୍ରଦାନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ସଦାସର୍ବଦା ରଖିଛି। ଭବାନୀପାଟଣା ଆକାଶବାଣୀ, କଳାହାଣ୍ଡି, ନୂଆପଡ଼ା ଏହି ଜିଲ୍ଲାମାନଙ୍କର ଅନେକ କଳାକାରମାନଙ୍କୁ ମଧ୍ୟ ଲୋକଲୋଚନକୁ ଆଣିପାରିଛି ଏବଂ ଭବାନୀପାଟଣା ଆକାଶବାଣୀ ଦ୍ୱାରା ଅନେକ ବ୍ୟକ୍ତିତ୍ୱ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜର କଳା ମାଧ୍ୟମରେ ଅନେକଙ୍କର ସାମ୍ନାରେ ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛନ୍ତି। କବିତା ପାଠ, ରେଡିଓ ନାଟକ, ବିଶିଷ୍ଟ କଳାକାରଙ୍କର ସମ୍ମାନ ଓ ବରପୁତ୍ରଙ୍କୁ ସମ୍ମାନ ପ୍ରଦାନ କରିଆସିଛି ଆମ ଏହି ଆକାଶବାଣୀ। ଏହାର ମୂଳମନ୍ତ୍ର ହେଉଛି ବହୁଜନ ହିତାୟ, ବହୁଜନ ସୁଖାୟ। ଏହାର ଅର୍ଥ ହେଉଛି ଅନେକ ଲୋକଙ୍କର ହିତ ଓ ସୁଖ ପାଇଁ ଆମ ଆକାଶବାଣୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାର ଜନସମୁଦାୟକୁ ବିକାଶର ମୁଖ୍ୟ ସ୍ରୋତରେ ମିଶାଇବାର ତଥା ସେମାନଙ୍କର ଭିତରେ ସଚେତନତାର ସ୍ତରକୁ ଉପରକୁ ଉଠାଇବା ଦିଗରେ ସବୁଠାରୁ ସୁଗମ ମାଧ୍ୟମ ହେଉଛି ଆମ ଏହି ଆକାଶବାଣୀ। ତେଣୁ ସେହି ଉଦ୍ଦେଶ୍ୟରେ ତାର ପ୍ରତିଷ୍ଠା ଦିବସ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର 1993 ଡିସେମ୍ବର ମାସର 30 ତାରିଖରେ ପାଳନ କରାଯାଏ। ସେହିଦିନଠାରୁ ଦୀର୍ଘ 33 ବର୍ଷର ଅଭିଜ୍ଞତାକୁ ପାଥେଇ କରି ସେ ଚାଲିଛି ଶିକ୍ଷା, ସୂଚନା ଓ ମନୋରଞ୍ଜନର ମାଧ୍ୟମରେ ସ୍ୱପ୍ନ ଓ ଆଶା ଭରି ଦେଇ ଶ୍ରୋତାମାନଙ୍କର ଜୀବନକୁ କରିଛି ଚଳଚଞ୍ଚଳ। ପ୍ରତିଟି ସମ୍ବେଦନଶୀଳ ମଣିଷ ପାଖରେ ପରଶି ଦେଇଛି ତାର ପ୍ରୀତିଭରା ଉପହାର। ନିଜେ ଅନେକ ସମସ୍ୟାରେ ଜର୍ଜରିତ ହେଲେ ମଧ୍ୟ ସମାଜରୁ ଅଜ୍ଞାନ ରୂପକ ଅନ୍ଧକାର ଦୂରେଇବା ଦିଗରେ ଆକାଶବାଣୀ ଭବାନୀପାଟଣା ସଦାସର୍ବଦା ତତ୍ପର। ଆମର ହଜିଯାଉଥିବା ପାରମ୍ପରିକ ସଙ୍ଗୀତ, ବିଭିନ୍ନ

ଶ୍ରୋତାବନ୍ଧୁ, ଆକାଶବାଣୀର ଯାତ୍ରା ସମ୍ପର୍କରେ ଜାଣିଲେ ଆସନ୍ତୁ ଆକାଶବାଣୀର ଉପକାରିତା ସମ୍ପର୍କରେ ମଧ୍ୟ ଜାଣିବା। ରେଡିଓ ଏକ ଶସ୍ତା ଓ ସହଜ ମାଧ୍ୟମ। ବିଦ୍ୟୁତ୍ ନଥିଲେ ମଧ୍ୟ ବ୍ୟାଟେରୀ ରେଡିଓ ମାଧ୍ୟମରେ ଲୋକମାନେ ସୂଚନା ପାଇପାରନ୍ତି।

ସଚେତନତାମୂଳକ କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ଅଭିଯାନ, ଏହିପରି ଅନେକ କିଛି ଦେଇ ସବୁ ବର୍ଗର ଶ୍ରୋତାମାନଙ୍କୁ ଆପଣାର କରିପାରିଛି ଆମ ଆକାଶବାଣୀ। ଆମ ଭବାନୀପାଟଣା ଆକାଶବାଣୀ ଅନେକ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଲୋକକଳା, ସଂସ୍କୃତି, ନାଟକକୁ ନେଇ ଯେପରିକି 1995 ମସିହା କାର୍ଯ୍ୟକ୍ରମ ମାନିକୁ ନେଇ ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ ହୋଇଛି। 1996 ମସିହା ଯୁବବାଣୀ, 1997 ମସିହାରେ ଫ୍ୟାମିଲି ୱେଲ୍ଫେୟାର କାର୍ଯ୍ୟକ୍ରମକୁ ନେଇ, 1998 ଶିଶୁଙ୍କର କାର୍ଯ୍ୟକ୍ରମକୁ ନେଇ ଏବଂ ପୁଣି ଥରେ 1998 ମସିହାରେ ସଙ୍ଗୀତ କାର୍ଯ୍ୟକ୍ରମକୁ ନେଇ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସେ ପୁରସ୍କାର ହାସଲ କରିପାରିଛି। ପୁଣି ଥରେ 1999 ମସିହାରେ ଯୁବବାଣୀ କାର୍ଯ୍ୟକ୍ରମ, 2000 ମସିହାରେ କୃଷି କାର୍ଯ୍ୟକ୍ରମ ଓ ରେଡ଼ିଓ ନାଟକକୁ ନେଇ, ପୁଣି ଥରେ 2001 ମସିହାରେ କୃଷି କାର୍ଯ୍ୟକ୍ରମ, 2002 ମସିହାରେ ଶିଶୁମାନଙ୍କର କାର୍ଯ୍ୟକ୍ରମ ଏବଂ ସଙ୍ଗୀତ କାର୍ଯ୍ୟକ୍ରମରେ ଏମିତି ଆହୁରି ଅନେକ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସେ ପୁରସ୍କାର ହାସଲ କରିପାରିଛି। ଶ୍ରୋତାବନ୍ଧୁ, ଏଇଠି ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00ରେ ଶୁଣିପାରିବେ ଆଦିବାସୀ ଗୀତ କ୍ରମରେ କିଷାନ ଗୀତ। ସୁଗମ ସଙ୍ଗୀତ ରହିଛି ଦିନ 12:30। ଚାଷର କଥା ଦିନ 10:00। ଦିନ 10:20 ଶୁଣିପାରିବେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଏ ଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ପ୍ରଥମ ଅଧିବେଶନକୁ। ଦ୍ୱିତୀୟ ଅଧିବେଶନ ସହିତ ପୁଣି ଉପସ୍ଥିତ ହେବୁ ଦିନ 12:00। ସେତେବେଳ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12ଟା। ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଆଦିବାସୀ ଗୀତ କ୍ରମରେ କିଷାନ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଗାବ୍ଲୁ ମାଝୀ ଏବଂ ସାଥୀ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ଗାଇଛନ୍ତି ଶିଳ୍ପୀ ସୁଜାତା ମହାପାତ୍ର, ଗୀତ ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଶୁଣୁଛନ୍ତି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ମଳିନ ମିଶ୍ରଙ୍କ କଣ୍ଠରେ ଗୀତ ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଶୁଣୁଥିଲି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ, ପରେ ଶୁଣିପାରିବି ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ଭବାନୀପାଟଣା, ଏଠାରେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର କଥା।
1: ଆମର ଚାଷୀ ଦଦା ନାନୀମାନେ ଭିନ୍ ଭିନ୍ ସମିଆତି ଭିନ୍ ଭିନ୍ ଚାଷ କରସନ୍। ଶାଗ ଡାଲ ବି ଚାଷ କରସନ୍। ଏନ୍ତା ଗୋଟେ ଚାଷ ଯେନ୍ଟାକି ଆମର ରାଇସ୍ ଥି ଖୁବ୍ ହଉଛେ, ହେଟା ହେଲା କୁନ୍ଦ୍ରି ଚାଷ। କୁନ୍ଦ୍ରି ଗୋଟେ ଏନ୍ତା ଶାଗେ ଯେନ୍ଟାକି 45 ଦିନରୁ ନିକରି 50 ଦିନ ତକ୍ ହି ବସି, ସବୁ ସମିଆତି ତାର ବିକ୍ରି ଭଟା ବି ହେଇପାରସି। କୁନ୍ଦ୍ରି ଗୋଟେ ଏନ୍ତା ଫସଲ ଯେନ୍ଟାକି ଚାଷୀ ଦଦା ନାନୀମାନେ ଯେନୁକି ଭଲ 2 ପଇସା ପାଇପାରସନ୍, ଆର୍ ବରଷ ଯାକ ଇଟା ବଜାର ଥି ବିକ୍ରି ଭଟା ହେସି। ମାତର୍କ ଇତାକେ ଠିକ୍ ହିପାସେ ଯଦି ଆମେ ଇତାର କିସମ୍କେ ବାଛ୍ମା ବଏଲେ ତାନୁ ଆମ୍କେ ଟିକେ ଅଧିକ ଲାଭ ମିଳିପାର୍ବା। ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା କେନ୍ କିସମ୍କେ ଆମେ ଚାଷ କଲେ ଆମ୍କେ ଚାଷ୍ନୁ ଅଧିକ ଲାଭ ଟିକେ ମିଳିପାର୍ବା। ଗୋଟେ ପ୍ରକାରର ହେଲା କୁନ୍ଦ୍ରି ସୁଲଭା CG23। ଇଟା ଗୋଟେ ଏନ୍ତା କିସମ୍ ଯେନ୍ଟାକି ଇ କୁନ୍ଦ୍ରିର ଫଲ୍ ଟିକେ ଲମ୍ବା ଲମ୍ବା ଥିସି ଆର୍ ପୁରା ସବୁଜ ରଙ୍ଗର ଦିଶ୍ସି। ଇତା ବଲେ 30 ନୁ ନେଇକରି 40 ଦିନ ତକ୍ ଫୁଲ୍ ଫୁଟ୍ସି, ଆର୍ 45 ନୁ ନେଇକରି 50 ଦିନ ତକ୍ ପହେଲା ଅମଲ ହେଇଯାଏସି। ଆର୍ ଇତାର କିସମ୍ ଗୋଟେ ବଛର୍କେ କାଁ ହସି ଗୋଟେ ଗଛ୍ନେ ପାଖାପାଖି 1000 ଫଲ୍ ଧରିପାର୍ସି। ଇତାର ବଏଲେ ଗୋଟେ ହେକ୍ଟର୍ ପିଛା 400ରୁ ନେଇକରି 450 କ୍ୱିଣ୍ଟାଲ୍ ତକ୍ ମିଳିପାର୍ସି। ଆର୍ ଗୋଟେ କିସମ୍ ହେଲା ଇନ୍ଦ୍ରା କୁନ୍ଦ୍ରୁ 35, ଯାର୍ ଫଲ୍ କି ଲମ୍ବା ହେସି ଆର୍ ଇଟା ବି ଟିକେ ହେତ୍କି ଗାଢ଼ ସବୁଜ ରଙ୍ଗର ନେଇକରି ଟିକେ ହାଲ୍କା ବାଗିର୍ ହେସି। ଆର୍ ଇତାର ଫଲ୍ ବଏଲେ 6 ସେଣ୍ଟିମିଟର ତକ୍ ଲମ୍ବ ହେସି, ଆର୍ ଟିକେ ମୋଟା ବାଗିର୍ ବଏଲେ 3 ସେଣ୍ଟିମିଟର ତକ୍ ଘେରେଇସି ଇତା। ଆର୍ ଇତାର ବଏଲେ ଖୁବ୍ ଫଲ୍ ଆଇସି, ବଏଲେ ଗୋଟେ ଲଟାରୁ କାଁ ହେସି 22 କେଜି ତକ୍ ଫଲ୍ ମିଳିପାର୍ସି, ବଏଲେ ଇଟା 5 କ୍ୱିଣ୍ଟାଲ୍ ତକ୍ ଗୋଟେ ଏକର୍କେ ହେଇପାର୍ସି। ଆର୍ ଗୋଟେ କିସମ୍ ହେଲା କାଶି ଭରପୁର VRSI G9। ଇ କୁନ୍ଦ୍ରି କାଁ ହେସି ଟିକେ ହାଲ୍କା ଫଲ୍ ହେସି ଆର୍ ଗୋଲ୍ ଗୋଲ୍ ବାଗିର୍ ହେସି ଆର୍ ଧଲା ଧଲା ବାଗିର୍ ଟିକେ ଦିଶ୍ସି। ଇତାକେ ବି ଲଗାବାର୍ 45 ଦିନରୁ ନେଇକରି 50 ଦିନ ତକ୍ ଫଲ୍ ହେଇଯାଏସି। ଆର୍ ଇତାର ବଏଲେ ଗୋଟେ ଗଛ୍ନୁ 20 ରୁ 25 କେଜି ତକ୍ ଫଲ୍ ମିଳିପାର୍ସି, ଆର୍ ଗୋଟେ ଏକର୍ ପିଛା ବଏଲେ 300 ରୁ ନେଇକରି 400 କ୍ୱିଣ୍ଟାଲ୍ ତକ୍ ଫଲ୍ ହେଇପାର୍ସି। ଆର୍ ଗୋଟେ ପ୍ରକାର କିସମ୍ ହେଲା ଇନ୍ଦ୍ରା କୁନ୍ଦ୍ରୁ 5। ଇତାର ଫଲ୍ ବି ଟିକେ ହାଲ୍କା ବାଗିର୍ ଥିସି ଆର୍ ଗୋଲ୍ ଗୋଲ୍ ବାଗିର୍ ଥିସି, ଆର୍ ଟିକେ ଲମ୍ବ ବାଗିର୍ ହେଇକରି 5 ସେଣ୍ଟିମିଟର ତକ୍ ବଢ଼୍ସି ଆର୍ ଟିକେ ଗୁଲେ।

0: ବାଗିର୍ ହି କରି ବୋଲେ 3 সেমি ତକ୍ ଗୋଲ ଗୋଲ ବାଗିର୍ ହି ଯାଇସି। ଇତାନେ ବି ଖୁବ୍ ଫଲ ଧରସି। ଆର୍ ଗୁଟେ ଲଟାରୁ ବୋଇଲେ 20 ନି କରି 25 কেজি ତକ୍ ଫଲ ଧରିପାରସି। ଆର୍ ଗୁଟେ ଏକର୍କେ ବୋଇଲେ 400 কুইণ্টাল ନି କରି 425 কুইণ্টাল ତକ୍ ଇଟା ହେଇପାରସି। କୁନ୍ଦ୍ରି ଚାଷ୍ ଗୁଟେ ଏନ୍ତା ଚାଷ୍ ଯେନ୍ଟାକି ବଛର୍ ଯାକ ହେସି। ଥରେ ଲଗେଇଦେନୁ ବୋଇଲେ 2-4 বছর ତକ୍ ଇଟା ଫଲ ଫଲୁ ଥିସିନା। ଆର୍ ମେ ଜୁନ୍ ମାସରେ ତ ବୋଇଲେ କୁନ୍ଦ୍ରିକେ ଆର୍ କୁନ୍ଦ୍ରୁକେ ସହଜନେ ଚାଷ୍ କରିହେସି। ଇତାର୍ ବୋଇଲେ ଭଲ୍ ତାପ ସମିଆ ଥି ବୋଇଲେ 30-35 ডিগ্রি ତକ୍ ତାପ ଅଛେ ବୋଇଲେ ଇ କୁନ୍ଦ୍ରୁ ଚାଷ୍ ବନେକିନା ହେଇପାର୍ସି। ଆର୍ ଟିକେ ଏନ୍ତା ମଝି ମଝିନେ ବର୍ଷା ବର୍ଷୀ ବାଗିର୍ ହଉଥିବା ବୋଇଲେ 100-150 সেমি ତକ୍ ବର୍ଷା ହଉଛେ ବୋଇଲେ କୁନ୍ଦ୍ରୁ ଚାଷ୍ ବି ବନେକିନା ହେଇପାର୍ସି। ତ ସବୁ ସମୟନେ ତ ଆମର୍ ବଜାରନେ ଇତାର୍ ଚାହିଦା ଅଛେ ଏକା। ଭଲ୍ ମନ୍ଦ ହାନି ଲାଭତି ତ ଇଟା ବିକ୍ରି ଭଟା ହେସି ଏକା। ତ ହେଥିର୍ ଲାଗି କୁନ୍ଦ୍ରୁ ଗୁଟେ ଏନ୍ତା ଶାଗ ଯେନ୍ଟାକି ସବୁ ସମୟଥି ବିକ୍ରି ଭଟା ହେଇପାର୍ସି। ଆର୍ ହେନୁ ବେଶୀ ପରିଶ୍ରମ ବି କର୍ବାକେ ଆମ୍କେ ନେଇ ପଡ଼େ। ତ କମ୍ ପରିଶ୍ରମଥି ଯେନ୍ତା ଆମ୍କେ ଚାଷ୍ନୁ ଅଧିକ ଲାଭ ମିଲିପାର୍ବା ହେଟା ହେଲା କୁନ୍ଦ୍ରି ଚାଷ୍। ତ ହେଥିର୍ ଲାଗି ଆମର୍ ଚାଷୀ ଦଦା ନାନୀମାନେ ଇତା ଠିକ୍ କିସମ୍ ବାଛିକରି ଠିକ୍ ହିପାସେ ଯଦି ଚାଷ୍ କର୍ବେ ବୋଇଲେ କୁନ୍ଦ୍ରି ଚାଷ୍ନୁ ଆମ୍କେ ବନେ 2 পয়সা ଲାଭ ମିଲିପାର୍ବା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା ଜୟପୁର ଏବଂ ବଲାଙ୍ଗୀର କେନ୍ଦ୍ରରେ ଆପ୍ରେଣ୍ଟିସ୍ 1 বর্ষ ତାଲିମ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ନିର୍ଦ୍ଧାରିତ ଯୋଗ୍ୟତା ହେଲା ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ 3 বর্ষର ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ କୋର୍ସ କରିଥିବେ। ପ୍ରାର୍ଥୀ 2023-2024 ଏବଂ 2025 ପାସ୍ କରିଥିବେ। ସେମାନେ 1 বর্ষର ତାଲିମ ଆକାଶବାଣୀ ଭବାନୀପାଟଣା ଜୟପୁର ଏବଂ ବଲାଙ୍ଗୀର କେନ୍ଦ୍ରରେ ଗ୍ରହଣ କରିପାରିବେ। ତାଲିମ ସମୟରେ ପ୍ରାର୍ଥୀ 8000 টাকার ବୃତ୍ତି ବା ଷ୍ଟାଇପେଣ୍ଡ ପାଇବେ। ଆବେଦନ କରିବାର ଶେଷ ତାରିଖ ମଇ ମାସ 8। ପ୍ରାର୍ଥୀ NTS ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ଅନୁରୋଧ। ସୂଚନାଟି ଏତିକିରେ ଶେଷ ହେଲା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ନିମନ୍ତେ ଏକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ଷ ବର୍ଷ ଧରି ପ୍ରଭାତର ଅଗଣାରେ ଆକାଶବାଣୀର ସ୍ୱର ସହିତ ସୂର୍ଯ୍ୟଙ୍କ ରକ୍ତିମାରଙ୍ଗ ବିକିରିତ ହୁଏ। ନିଦ୍ରିତ ଆଖି ଖୋଲିବାକୁ ଲାଗେ। କେଉଁଠି ଗୋମାତାର ବେକରେ ଝୁଲୁଥିବା ଘଣ୍ଟି ବାଜି ଉଠେ ତ କେଉଁଠି ମନ୍ଦିରରୁ ଆସୁଥିବା ଶଙ୍ଖର ଶବ୍ଦରେ ମନ ଭାବବିହ୍ୱଳ ହୋଇଯାଏ। ହଁ ବନ୍ଧୁ, ରେଡ଼ିଓ ଶିକ୍ଷା ସ୍ୱାସ୍ଥ୍ୟ ସୂଚନା ଓ ମନୋରଞ୍ଜନର ସବୁଠାରୁ ଶସ୍ତା ସୁଲଭ ଆଉ ସୁବିଧାଜନକ ସାଧନ ଅଟେ, ଯାହା ଆମ ଜୀବନରେ ମିଶ୍ରିପରି ଘୋଳି ହୋଇଯାଇଛି। ବାସ୍ତବରେ ରେଡ଼ିଓର ଏକ ଗୌରବମୟ ଇତିହାସ ରହିଛି, ତେବେ ସେହି ବିଷୟରେ ଆଗକୁ ଜାଣିବା। କିନ୍ତୁ ବର୍ତ୍ତମାନ ଆରମ୍ଭ କରିବା ଆଜିର ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ବିଚିତ୍ରା କାର୍ଯ୍ୟକ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଶୀ ଶିଳ୍ପୀ ସୁପ୍ରଭା କୁମାରୀ ପାଢ଼ୀଙ୍କ କଣ୍ଠରେ ପୁରାତନ ରଚନା।

ଶୁଣୁଥିଲେ ଚମ୍ପୁ ଶିଳ୍ପୀ ସଙ୍ଗୀତା ଗୋସ୍ୱାଇଙ୍କ କଣ୍ଠରେ କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନା। ବନ୍ଧୁ, ଆକାଶବାଣୀ କୃଷକମାନଙ୍କ ପାଇଁ କୃଷି ସମ୍ପର୍କିତ ପରାମର୍ଶ, ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାମୂଳକ କାର୍ଯ୍ୟକ୍ରମ, ମହିଳା ଓ ଯୁବମାନଙ୍କ ପାଇଁ ସଚେତନତାମୂଳକ ଅନୁଷ୍ଠାନ ପ୍ରସାରଣ କରି ସମାଜ ଗଠନରେ ଅନେକ ଅବଦାନ ରଖିଛି। ଏହା ଜାତୀୟ ଏକତା, ଭାଇଚାରା ଓ ଦେଶପ୍ରେମର ସନ୍ଦେଶ ବା ବାର୍ତ୍ତା ପ୍ରଚାର କରି ଲୋକମାନଙ୍କୁ ଏକ ସୂତ୍ରରେ ବାନ୍ଧିଛି। କାହା ପାଇଁ କପର ପିଡ଼ି, କାହା ପାଇଁ ସେ ଗୀତର ଆସର, କେତେବେଳେ ସେ ମନୋରଞ୍ଜନର ମାଧ୍ୟମ ତ କେତେବେଳେ ପରିସ୍ଥିତି, ଦେଶ ବିଦେଶର ଖବର, ଗାଁ ଗହଳିରୁ ସହର ପର୍ଯ୍ୟନ୍ତ ରେଡ଼ିଓ ଆଜି ବି ବିଶ୍ୱାସର ସ୍ୱର। ଆଜି ଡିଜିଟାଲ ଯୁଗରେ ମଧ୍ୟ ଆକାଶବାଣୀ ତାହାର ମୂଲ୍ୟବୋଧ ଓ ବିଶ୍ୱାସକୁ ଅକ୍ଷୁର୍ଣ୍ଣ ରଖି ସମାଜ ସେବାରେ ନିରନ୍ତର କାର୍ଯ୍ୟ କରୁଛି। ଆକାଶବାଣୀର ଏହି ଗୌରବମୟ ଯାତ୍ରା ଆଗାମୀ ପିଢ଼ିଙ୍କ ପାଇଁ ମଧ୍ୟ ପ୍ରେରଣାର ସ୍ରୋତ ହୋଇ ରହିବ, ଏହା ହିଁ ଆଶା।

0: ଶୁଣୁଥିଲି ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 1:50। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ରହିଛି ମିଡ୍ ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ତାପରେ ଶୁଣିପାରିବି ଆଞ୍ଚଳିକ ସମ୍ବାଦ, ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ। ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ। ଇରାନ ପରମାଣୁ ଅସ୍ତ୍ର ହାସଲ ନ କରିବା ଲକ୍ଷ୍ୟ ନେଇ ଏକାଠି ହୋଇଛନ୍ତି ଆମେରିକା ଓ ୟୁରୋପୀୟ ସଂଘ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ଗୁଜରାଟର ସୋମନାଥ ମନ୍ଦିର ପରିଦର୍ଶନ କରିବେ। 1951 ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ପୁନରୁଦ୍ଧାରିତ ଏହି ମନ୍ଦିର ଉଦ୍ଘାଟନର 75ତମ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଦୈନିକ ଖବରକାଗଜରେ ଆଲେଖ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥ ମନ୍ଦିର ଭାରତର ସଭ୍ୟତା, ଶକ୍ତି ଏବଂ ସ୍ଥିରତାର ପ୍ରତୀକ। ବାରମ୍ବାର ପ୍ରତିବନ୍ଧକ ତଥା କ୍ଷତି ସହିବା ପରେ ବିଶ୍ୱାସ ଏବଂ ସଂସ୍କୃତି ଯେ ବଞ୍ଚି ରହିପାରିବ, ସୋମନାଥ ମନ୍ଦିର ଏହାକୁ ଦର୍ଶାଉଛି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। କିଛି ମାସ ମଧ୍ୟରେ ସୋମନାଥ ମନ୍ଦିର ସହିତ 2 ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ଏକ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ମନ୍ଦିର ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ପାଳନ ଅବସରରେ ଶ୍ରୀ ମୋଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଶ୍ୱାସ କରିଥିଲେ ଯେ ସୋମନାଥ ମନ୍ଦିର ପୁନଃନିର୍ମାଣ ଏକ ଜାତୀୟ କର୍ତ୍ତବ୍ୟ। ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ନେଇ ଆଜି ବିଜେପି ନବନିର୍ବାଚିତ ସଦସ୍ୟଙ୍କର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବଙ୍ଗଳା କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଯୋଗଦେବା ପାଇଁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ପ୍ରଥମ

ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଭିନ୍ନ ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶ୍ୱକବିଙ୍କ ଜୟନ୍ତୀ ଅବସରରେ ସମାରୋହରେ ସାଂସ୍କୃତିକ ପ୍ରଦର୍ଶନୀ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ୍ ଯେପରି କେବେ ବି ପରମାଣୁ ଅସ୍ତ୍ର ହାସଲ କରି ନପାରେ ତାହା ସୁନିଶ୍ଚିତ କରିବା

0: ଉପରେ ଦଳ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ୍ ଯେପରି କେବେ ବି ପରମାଣୁ ଅସ୍ତ୍ର ହାସଲ କରି ନପାରେ ତାହା ସୁନିଶ୍ଚିତ କରିବା ପାଇଁ ଆମେରିକା ଏବଂ ୟୁରୋପୀୟ ୟୁନିୟନ୍ ଏକଜୁଟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ କହିଛନ୍ତି ଯେ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେନ୍ଙ୍କ ସହ ସେ ଟେଲିଫୋନ୍ ମାଧ୍ୟମରେ କଥା ହୋଇ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ନିଜ ଲୋକଙ୍କୁ ହତ୍ୟା କରୁଥିବା ଶାସକକୁ ପରମାଣୁ ଭଳି ସକ୍ଷମ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ବାର୍ତ୍ତାଳାପ ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ ଥିଲା। ସ୍କଟଲ୍ୟାଣ୍ଡର ଟର୍ନବେରୀରେ ହୋଇଥିବା ବାଣିଜ୍ୟ ବୁଝାମଣା ଅନୁଯାୟୀ ଶୁଳ୍କ ହ୍ରାସ ଉପରେ ପ୍ରତିଶ୍ରୁତି ପୂରଣ କରିବାକୁ ସେ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ୟୁରୋପୀୟ ସଂଘକୁ ଆମେରିକାର 250ତମ ସ୍ୱାଧୀନତା ବାର୍ଷିକୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ବିଫଳ ହେଲେ ଅଧିକ ଶୁଳ୍କ ଲାଗୁ କରାଯାଇପାରେ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି। ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ମଧ୍ୟ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବାର୍ତ୍ତାଳାପକୁ ସ୍ୱୀକାର କରି କହିଛନ୍ତି ଉଭୟ ନେତା ପଶ୍ଚିମ ଏସିଆର ବିକାଶ ଏବଂ ଆଞ୍ଚଳିକ ଅଂଶୀଦାରଙ୍କ ସହ ସମନ୍ୱୟ ବିଷୟରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଓ ଭାରତୀୟ ବାୟୁସେନା ଗତକାଲି ଓଡ଼ିଶା ଉପକୂଳରେ ଟ୍ୟାକ୍ଟିକାଲ ଆଡ଼ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରିଛନ୍ତି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହା ହେଉଛି ଯୁଦ୍ଧାସ୍ତ୍ରକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ ଓ ବିକଶିତ କରିବ ବୋଲି ଶ୍ରୀ ସିଂହ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଭାରତୀୟ ରେଳବାଇ ପ୍ରାୟ 362 କୋଟି ଟଙ୍କା ବ୍ୟୟରେ ଉତ୍ତର ରେଳବାଇର ପ୍ରମୁଖ ରୁଟ୍ଗୁଡ଼ିକରେ ସ୍ୱଦେଶୀ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକୁ ମଞ୍ଜୁର କରିଛି। ଏହା ରେଳ ସୁରକ୍ଷା ଏବଂ ଆଧୁନିକରଣକୁ ପ୍ରୋତ୍ସାହିତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକଳ୍ପ ଅଧୀନରେ ଫିରୋଜପୁର ଡିଭିଜନର ଅବଶିଷ୍ଟ ସେକ୍ସନରେ ପ୍ରାୟ 241 କୋଟି ଟଙ୍କା ବ୍ୟୟରେ 1000 ରୁଟ୍ କିଲୋମିଟରରୁ ଅଧିକ ରୁଟ୍ରେ କବଚ ସ୍ଥାପନ କରାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ ଅସୁରକ୍ଷିତ ଗତିବିଧି କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା 10% ବିଶ୍ୱ ଶୁଳ୍କକୁ ଆମେରିକାର ଫେଡେରାଲ କୋର୍ଟ ବେଆଇନ ବୋଲି କହିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଦର୍ଶାଇଛନ୍ତି ଯେ ଟ୍ରମ୍ପ ପ୍ରଶାସନ 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ଏହି ଶୁଳ୍କକୁ ଯଥାର୍ଥ ପ୍ରତିପାଦିତ କରିପାରିନାହିଁ। ସରକାର ଆଇନ ଅନୁଯାୟୀ ଆବଶ୍ୟକ ଦେୟ ସନ୍ତୁଳନ ସଙ୍କଟର ମଧ୍ୟ ସମାଧାନ କରିପାରିନାହାନ୍ତି। ଅଦାଲତ ତାଙ୍କ ପୂର୍ବ ରାୟରେ ମାମଲାରେ ଜଡ଼ିତ କମ୍ପାନୀଗୁଡ଼ିକଠାରୁ ଆଦାୟ ହୋଇଥିବା ଶୁଳ୍କ ତୁରନ୍ତ ଫେରସ୍ତ କରିବା ସହ ନୂଆ ଟାରିଫ୍ ଅନୁସାରେ ଶୁଳ୍କ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ କଂଗ୍ରେସର ଅନୁମୋଦନ ବିନା 15% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରିବେ। ତେବେ ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସେହି ସର୍ତ୍ତଗୁଡ଼ିକୁ ପୂରଣ କରିନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 3.5 କିଲୋମିଟର ଦୀର୍ଘ ଏହି ଗଣଦୌଡ଼ ଆକାଶବାଣୀ ଭବନରୁ ଆରମ୍ଭ ହୋଇ କୃଷି ଭବନ, ରେଳଭବନ ଏବଂ ରିଜର୍ଭ ବ୍ୟାଙ୍କ କୋଠା ଦେଇ ଆକାଶବାଣୀ ଭବନରେ ସମାପିତ ହୋଇଥିଲା। ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାର ଭାରତୀର କର୍ମଚାରୀମାନେ ପରିବାର ସଦସ୍ୟ ସହିତ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଶ୍ରେଷ୍ଠ 3 ଜଣ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ କହନ୍ତି,
1: ବ୍ରୋଡକାଷ୍ଟର ହେଲେ ନାତେ ଯୋଉ ଇସ୍ତର କାର୍ଯ୍ୟକ୍ରମ ହମ କରତେ ହେଁ ଇସକା ସନ୍ଦେଶ ଦୂର ଦୂର ତକ ସୁଦୂର ପ୍ରଦେଶ ତକ ପହଞ୍ଚତା ହେ ଔର ୟେ ବହୁତ ବଡ଼ା ଉଦାହରଣ ହୋଗା।
2: ଦେଶଭର ମେ ଯୋ ହମାରେ 232 ମୁଖ୍ୟ କେନ୍ଦ୍ର ହେଁ ଉନ ପର ୟେ ଆୟୋଜନ ଇସ ମହିନେ ଆୟୋଜିତ ହୋଗା ଔର ୟେ ଉତ୍ସବ ହେ ହମ ଦେଶ କି ସେବା ମେ ଯୋ ଆକାଶବାଣୀ କା ଯୋଗଦାନ ରହା ହେ ଉସ ଯୋଗଦାନ କୋ ସେଲିବ୍ରେଟ କର ରହେ ହେଁ।
0: ଚୀନର ହୁନାନ୍ ପ୍ରଦେଶରେ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 37 ବୃଦ୍ଧି ପାଇଛି। प्रादेशिक राजधानी चांगसा निकटस्थ लियु युआन शहर में सोमवार दिन यह विस्फोरण घटी। चीन सरकारी गणमाध्यम रिपोर्ट अनुजाई विस्फोरण में 51 जन आहत होती, पांच जन अवस्था

0: ଗୁରୁତର ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳ ପାଇଁ ସମନ୍ୱିତ ତାଲିମର ଶୁଭାରମ୍ଭ କରିଛନ୍ତି। ଏହା ଭାରତର ପ୍ରାଥମିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଜନକୈନ୍ଦ୍ରିକ ଆତ୍ମବିଶ୍ୱାସୀ ସେବା ପ୍ରଦାନକାରୀରେ ପରିଣତ କରିବ। ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳଗୁଡ଼ିକ ପାଇଁ ସମନ୍ୱିତ ପ୍ରଶିକ୍ଷଣ, ବିକ୍ଷିପ୍ତ କ୍ଷେତ୍ରଗୁଡ଼ିକ ପାଇଁ ଏକୀକୃତ, ସଂରଚିତ ଏବଂ ଦକ୍ଷତା ପରିଚାଳିତ ଢାଞ୍ଚାରେ ନିର୍ଣ୍ଣାୟକ ପରିବର୍ତ୍ତନ ଆଣିବ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ଗୋଷ୍ଠୀଗତ ଯୋଗଦାନ ଉପରେ ଦୃଢ଼ ଧ୍ୟାନ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସ୍ୱାସ୍ଥ୍ୟସେବା ଗୁଣବତ୍ତାରେ ଉନ୍ନତି ଆଣିବା, ଉଚ୍ଚସ୍ତରୀୟ ସୁବିଧା ଉପରେ ବୋଝ ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିବା ପାଇଁ ଏକ ତାଲିମପ୍ରାପ୍ତ ଏବଂ ଆତ୍ମବିଶ୍ୱାସୀ ପ୍ରାଥମିକ ସ୍ୱାସ୍ଥ୍ୟସେବା ମାନବ ସମ୍ବଳ ଆବଶ୍ୟକ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ। ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. West Bengal BJP Legislature Party to meet in Kolkata today to elect its leader. DRDO and Indian Air Force successfully conduct maiden flight trial of indigenous Tara glide weapon. Prime Minister Narendra Modi describes Somnath Temple as timeless symbol of Bharat's resilience, unity and civilizational strength. US Court of International Trade declares Trump administration's 10% universal tariff levied on imports from India and other countries illegal. US President Donald Trump says United States and European Union are united in ensuring that Iran never acquires nuclear weapons. And in IPL cricket, Delhi Capitals to take on Kolkata Knight Riders in Delhi this evening. The West Bengal BJP Legislature Party will meet in Kolkata this afternoon to elect its leader. The party's central observer and Union Home Minister Amit Shah will be present in the meeting. The BJP registered a historic victory in the just held assembly elections, ending the TMC's 15-year rule in the state. More from our correspondent.
2: From the airport, Mr. Shah went straight to Dakshineshwar Kali Temple, where he offered prayers before moving on to his next engagements. Later today, he will attend a meeting with the BJP's newly elected MLAs at the Bishwa Bangla Convention Centre, where the leader of the Legislative Party will be formally elected. Home Minister will remain in Kolkata overnight. Tomorrow morning, he is scheduled to attend the oath-taking ceremony of the party's elected members at Brigade Parade Ground. The event will also see the presence of Prime Minister Narendra Modi, along with the host of union ministers and several chief ministers from BJP-ruled states. Since the oath-taking ceremony is being held on the occasion of Rabindra Jayanti, special emphasis is also being given to cultural performances. The BJP is planning to showcase Bengali culture through Rabindra Sangeet and other cultural presentations.
3: Shundip Andashgupta, Akashvani News, Kolkata.
1: Discussions on forming the new government in Kerala are progressing. Congress, the leading party of the UDF, is expected to announce its leader by Sunday. Congress sources informed that the decision on the Legislative Party leader will be taken by the national leadership based on the report submitted by the party observers to Keralam. More from our correspondent.
4: The focus of discussions over the chief minister's post in Keralam has now shifted to New Delhi. Following the meeting of the Congress Legislative Party, the observers appointed by the All India Congress leadership returned to Delhi on Thursday itself. The final decision on the Congress parliamentary party leader in Keralam is expected to be announced after consultations with

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲ

ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେଉଛି। ପୁରୀ ଟାଉନ୍ ହଲ୍ଠାରେ ଆୟୋଜିତ ହେଉଥିବା ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡକ୍ଟର ସମ୍ବିତ ପାତ୍ର, ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ ଓ ବିଭିନ୍ନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଏଥିରେ ନିୟମିତ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବୋର୍ଡ ୱେବ୍ସାଇଟ୍ରେ ପଞ୍ଜୀକରଣ ପ୍ରକ୍ରିୟା କରିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡର ୱେବ୍ସାଇଟ୍ bscodisha.ac.in ଉପଲବ୍ଧ ହେଉଛି। ପଶ୍ଚିମବଙ୍ଗରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହେବ। ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିବେ। ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରୋଗୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଦାରଖ କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡାଇଲିସିସ୍ ୟୁନିଟ୍, ଜରୁରୀକାଳୀନ ଓ ଆଶୁ ଚିକିତ୍ସା ବିଭାଗ ବୁଲି ଦେଖିଥିଲେ। ଜିଲ୍ଲାରେ ଏକ ନର୍ସିଂ ଓ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବା ନେଇ ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଓଡ଼ିଶା ଉପକୂଳରେ ଟ୍ୟାପ୍ଟିକାଲ ଆଡ଼ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଦ୍ଧାସ୍ତ୍ର ତାରାକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଏହା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମଇ ମାସ 8 ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ରେଡ୍କ୍ରସ୍ ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପାଟି ମାନବତାର ସେବାରେ ନିୟୋଜିତ ସ୍ୱୟଂସେବକଙ୍କର ନିଷ୍କାମ ପ୍ରୟାସ ଓ ଅତୁଟ ପ୍ରତିବଦ୍ଧତାକୁ ରେଡ୍କ୍ରସ୍ ଦିବସରେ ପ୍ରଶଂସା କରିଛନ୍ତି। ଆବଶ୍ୟକତାରେ ଥିବା ଲୋକଙ୍କୁ ଆଶ୍ୱସ୍ତ ସେବା ଓ ସହଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ ରେଡ୍କ୍ରସ୍ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ୍ ଦିବସରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁରକ୍ଷିତ ଏବଂ କରୁଣାମୟ ସମାଜ ଗଠନ ପାଇଁ ଦୟା, ଏକତା ଏବଂ ମାନବିକ ସେବା ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମାନବ ସେବା ଓ ଜନକଲ୍ୟାଣରେ ସମର୍ପିତ ଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ବୌଦ୍ଧ ଟାଉନ୍ ହଲ୍ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାକୁ ଆଧାର କରି ଛାତ୍ର

0: ଦେଶ ସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି। ଥାଲାସେମିଆ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତ ରୋଗୀଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଓ ସମର୍ଥନ ଦେବା। ଥାଲାସେମିଆ ଏକ ରକ୍ତ ବିକାର ସମସ୍ୟା। ଦେଶରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମାଜିକ ସଚେତନତା ଓ ସାମୂହିକ ପ୍ରୟାସ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରିହେବ। ସମୟୋପଯୋଗୀ ପରୀକ୍ଷା ଓ ପରାମର୍ଶ ଏହି ରୋଗ ପ୍ରତିରୋଧରେ ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହି ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଥାଲାସେମିଆ ରୋଗ ସମ୍ପର୍କରେ ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ଥାଲାସେମିଆ ଗୋଟେ ହିମୋଲାଇଟିକ୍ ଏନିମିଆ, ଯୋଉଠି ଆମର ହିମୋଗ୍ଲୋବିନ୍ ଡିଫେକ୍ଟିଭ ଥାଏ। ଏହି ରୋଗ ବିଷୟରେ ସଚେତନତା ଆଉ ପ୍ରି ମ୍ୟାରାଇଟାଲ କାଉନ୍ସେଲିଂ ଆଉ ଜେନେଟିକ୍ ଷ୍ଟଡି, ତାଦ୍ୱାରା ଆମେ ଏହାକୁ ପ୍ରିଭେଣ୍ଟ କରିପାରିବା। ଯଦି ସମସ୍ତେ ଏହାର କାରଣ ବୁଝିବେ ଆଉ ଜାତକ ମିଳିଲା ଭଳି ଯଦି ନିଜର ପରୀକ୍ଷା କରିକି ନିଜ ଜୀବନସାଥୀ ବାଛିବେ, ହୁଏତ ଛୋଟ ଛୋଟ ଶିଶୁମାନେ ଏହି ରୋଗରୁ ରକ୍ଷା ପାଇବେ। ଆଉ ଯୋଉମାନଙ୍କର ରୋଗ ଅଛି ତାଙ୍କର ରକ୍ତ ଦେବା ସହ ଜିନ୍ ଥେରାପି ମଧ୍ୟ ଅଭ୍ୟାସ କରାଯାଉଛି, ପାଇଁ ଆମର ବିଭିନ୍ନ ଆସୋସିଏସନ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ କାମ କରୁଛି।
0: ଡକ୍ଟର ମୁକେଶ ମହାଲିଂ ଥାଲାସେମିଆ ଦିବସ ଅବସରରେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଯୋଗାଇ ସେମାନଙ୍କ ମନୋବଳ ଦୃଢ଼ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର ଦିନରେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ପାଇଁ ସମସ୍ତଙ୍କୁ ଶପଥ ନେବା ଲାଗି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି। ବିଶ୍ୱ ଥାଲାସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ରକ୍ତଦାନର ଆବଶ୍ୟକତା ଓ ଏହାର ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରକ୍ତ ଭଣ୍ଡାରରୁ ମିଳିଥିବା ସୂଚନା ଅନୁଯାୟୀ ଗତ 5 ବର୍ଷ ମଧ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। 2021ରେ ଜିଲ୍ଲାରେ 30 ଜଣ ଥାଲାସେମିଆ ରୋଗୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର 6 ଜଣ ରୋଗୀ ପଞ୍ଜୀକୃତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ କଲେଜ ପଟ୍ଟା, ଘରବାଡ଼ି ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନରେ 23 ସଂଶୋଧନ ମାମଲା ଏବଂ ବିଭିନ୍ନ କର ଆଦାୟ ସମ୍ପର୍କରେ ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମରେ ସୁଭଦ୍ରା ଶକ୍ତିକେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ବସ୍ ରହଣି ଗୃହକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକରେ ଯୋଗଦେଇ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଓ ଖୁରିଙ୍ଗା ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ 33% ସଂରକ୍ଷଣ ପ୍ରସଙ୍ଗରେ ଶୋଭାଯାତ୍ରାରେ ସଚେତନ କରାଯାଇଥିଲା। ପାଣିପାଗ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ 55.6 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 2:45 ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର କହୋ ନା ପ୍ୟାର ହେ, ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତିକାର ଇବ୍ରାହିମ ଅସ୍, ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103 ମେଗାହର୍ଟ୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଶ୍ରୋତାବନ୍ଧୁ, ଗ୍ରୀଷ୍ମ କାର୍ଯ୍ୟକ୍ରମ ସାରଣୀରେ କିଛି ନୂତନ କାର୍ଯ୍ୟକ୍ରମ ସ୍ଥାନିତ କରାଯାଇଛି। ସକାଳ 7:45 ଶୁଣିପାରିବେ ଗୀତ ଗୀତାଞ୍ଜଳି ଏବଂ ସକାଳ 8:30 ରହିଛି ସଙ୍ଗୀତ ଲହରୀ।

ମହିଳାମାନଙ୍କ ପାଇଁ ରହିଛି ଶକ୍ତିରୂପା କାର୍ଯ୍ୟକ୍ରମ। ମାସର ଶେଷ ରବିବାର ଅପରାହ୍ନ 5:15 ଶୁଣିପାରିବେ ବିକଶିତ କଳାହାଣ୍ଡି କାର୍ଯ୍ୟକ୍ରମ। ମାସର ପ୍ରଥମ ମଙ୍ଗଳବାର ଦିନ 1:20 ଶକ୍ତିରୂପାରି ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ମାସର ଦ୍ୱିତୀୟ ବୁଧବାର ଏବଂ ଚତୁର୍ଥ ଶୁକ୍ରବାର ଚାଷବାସ କାର୍ଯ୍ୟକ୍ରମରେ ଶୁଣିପାରିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଏବଂ ରବିବାର ସକାଳ 8:30 ରହିଛି ପୁରୁଣା ଗୀତକୁ ନେଇ ସ୍ମୃତିସାଗର କାର୍ଯ୍ୟକ୍ରମ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ନେଇଛୁ କଥାଚିତ୍ର ଆୱାରା ପାଗଲ ଦିୱାନା। ମିଳିତ କଣ୍ଠରେ ଗାଇଛନ୍ତି ସୋନୁ ନିଗମ, ଅଲକା ୟାଗ୍ନିକ, ଶାନ, ଉଦିତ ନାରାୟଣ, ସାରିକା କପୁର ଏବଂ ସୁନିଧି ଚୌହାନ। ଗୀତ ସମୀର, ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ।

ମିଳିତ କଣ୍ଠରେ ଗାଇଛନ୍ତି ସୋନୁ ନିଗମ, ଅଲକା ୟାଗ୍ନିକ, ଶାନ, ଉଦିତ ନାରାୟଣ, ସାରିକା କପୁର ଏବଂ ସୁନିଧି ଚୌହାନ। ଗୀତ ସମୀର, ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ।

ଶୁଣୁଥିଲି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ସମବର୍ତ୍ତମାନ ଦିନ 3 ହେବାକୁ ଯାଉଛି। ଶୁଣନ୍ତୁ, ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛିକ୍ଷଣ ମଧ୍ୟରେ

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ତିନିଟା ବାଜି ଏଗାର ମିନିଟ୍। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଅପରାହ୍ନ ପାଞ୍ଚଟାରେ ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ଶୁଣିପାରିବେ ସମ୍ଭାବନା କାର୍ଯ୍ୟକ୍ରମ ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ। ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ ରହିଛି ଆଦିବାସୀ ଗୀତ କ୍ରମରେ କିଷାନ ଗୀତ, ପରିବେଷଣ କରିବେ ଶିଳ୍ପୀ ସୁରେଶ ଦୁଦୁଲା ଏବଂ ସାଥୀ। ରାତି ସାତଟା ବାଜି ପଚିଶ ମିନିଟ୍ ଜିଲ୍ଲା ହାଲଚାଲ କ୍ରମରେ ରହିଛି ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ ରାତି ସାତଟା ବାଜି ତିରିଶ ମିନିଟ୍ରେ। ରାତି ଆଠଟାରେ ଗୀତ ଗଜଲ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ପ୍ରଚାର କରିବୁ ରାତି ଆଠଟା ବାଜି ପନ୍ଦର ମିନିଟ୍ରେ। ପରିବେଷଣ କରିବେ ଶିଳ୍ପୀ ରାଜେନ୍ଦ୍ର କୁମାର ବେହେରା ଏବଂ ଉଷାରାଣୀ ବାରିକ। ସ୍ପୋର୍ଟସ୍ କେନ୍ ରାତି ଆଠଟା ବାଜି ତିରିଶ ମିନିଟ୍ରେ। ସ୍ପଟ୍ଲାଇଟ୍ ରାତି ନଅଟା ବାଜି ଷୋହଳ ମିନିଟ୍ରେ ଏବଂ ରାତି ନଅଟା ବାଜି ତିରିଶ ମିନିଟ୍ରେ ରହିଛି କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି ଦଶଟାରେ। ରାତି ଦଶଟା ବାଜି ତିରିଶ ମିନିଟ୍ରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ଏ ଥିଲା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଅପରାହ୍ନ ପାଞ୍ଚଟାରେ। ସେତେବେଳେ ଯାଇ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ଓ 1206 କିଲୋ ହର୍ସ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସରେ। ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ସମ୍ଭାବନା କାର୍ଯ୍ୟକ୍ରମକୁ। ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଆଜିର ବିଷୟବସ୍ତୁ ସମ୍ପର୍କରେ କିଛି ତଥ୍ୟ ଆଲୋଚନା କରି ଆଜି ଆମେ ପାଳନ କରୁଛୁ ବିଶ୍ୱ ରେଡ୍କ୍ରସ୍ ଓ ରେଡ୍କ୍ରସ୍ କ୍ରେସେଣ୍ଟ ଦିବସ। ଏହା ପ୍ରତିବର୍ଷ ମେ 8 ତାରିଖରେ ପାଳନ କରାଯାଏ। ଏହି ଦିନଟି ହେନ୍ରି ଡୁନାଣ୍ଟଙ୍କ ଜନ୍ମଦିନର ସ୍ମୃତିରେ ପାଳନ କରାଯାଏ, ଯିଏ ବିଶ୍ୱ ରେଡ୍କ୍ରସ୍ ଆନ୍ଦୋଳନର ପ୍ରତିଷ୍ଠାତା ଭାବେ ପରିଚିତ। ବିଶ୍ୱ ରେଡ୍କ୍ରସ୍ ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ଅବସର, ଯାହା ଇଣ୍ଟରନ୍ୟାସନାଲ୍ ରେଡ୍କ୍ରସ୍ ଏବଂ ରେଡ୍ କ୍ରେସେଣ୍ଟ ମୁଭମେଣ୍ଟର ବିଶାଳ ମାନବତାମୂଳକ ସେବାକୁ ସ୍ମରଣ କରାଏ। ଏହି ଆନ୍ଦୋଳନ ବିଶ୍ୱର ସବୁଠୁ ବଡ଼ ଓ ସମ୍ମାନିତ ମାନବତାମୂଳକ ସଂଗଠନମାନଙ୍କ ମଧ୍ୟରୁ ଗୋଟିଏ, ଯାହାକି ପ୍ରାୟ ସମସ୍ତ ଦେଶରେ କାର୍ଯ୍ୟ କରୁଛି। ଏହି ଦିନ କେବଳ ଏକ ଉତ୍ସବ ନୁହେଁ, ବରଂ ମାନବତା, ନିଷ୍ପକ୍ଷତା, ନିରପେକ୍ଷତା, ସ୍ୱାଧୀନତା, ସ୍ୱେଚ୍ଛା ସେବା, ଏକତା ଓ ବିଶ୍ୱବ୍ୟାପିକତା ପରି ମୂଳ ମୂଲ୍ୟବୋଧକୁ ସ୍ମରଣ କରାଏ। 2026 ମସିହା ପାଇଁ ବିଶ୍ୱ ରେଡ୍କ୍ରସ୍ ଓ ରେଡ୍ କ୍ରେସେଣ୍ଟ ଦିବସର ବିଷୟବସ୍ତୁ ହେଉଛି ୟୁନାଇଟେଡ୍ ଇନ୍ ହ୍ୟୁମାନିଟି। ଏହି ବିଷୟବସ୍ତୁ ସମଗ୍ର ବିଶ୍ୱରେ ସ୍ୱେଚ୍ଛାସେବକ, କର୍ମଚାରୀ ଓ ସମୁଦାୟମାନଙ୍କୁ ଏକତାର ସୂତ୍ରରେ ବାନ୍ଧିଥିବା କରୁଣା ଓ ସହାନୁଭୂତିର ଆତ୍ମାକୁ ପ୍ରତିଫଳିତ କରେ। ଏହା ଆମକୁ ସ୍ମରଣ କରାଏ ଯେ ସୀମା ଓ ଭିନ୍ନତା ସତ୍ତ୍ୱେ ମଧ୍ୟ ମାନବତା ସଦା ଏକତାରେ ଅବସ୍ଥିତ। ରେଡ୍କ୍ରସ୍ ଆନ୍ଦୋଳନର ଆରମ୍ଭ 1863 ମସିହାରୁ ହୋଇଥିଲା, ଯେତେବେଳେ ହେନ୍ରି ଡୁନାଣ୍ଟ ସୋଲଫ୍ୟାରିନୋର ଯୁଦ୍ଧରେ ଆହତ ସେମାନଙ୍କ ଦୁର୍ଦ୍ଦଶା ଦେଖି ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ସେ ସ୍ୱେଚ୍ଛାସେବୀ ସହାୟତା ସଂଗଠନ ଗଠନର ଧାରଣା ଦେଇଥିଲେ। ତାଙ୍କ ଉଦ୍ୟମରେ ଇଣ୍ଟରନ୍ୟାସନାଲ୍ କମିଟି ଅଫ୍ ରେଡ୍କ୍ରସ୍ର ସ୍ଥାପନା ହୋଇଥିଲା, ଯାହା ଆଧୁନିକ ମାନବତାମୂଳକ କାର୍ଯ୍ୟର ଭିତ୍ତି ସୃଷ୍ଟି କରିଥିଲା। ପରେ ଏହି ଆନ୍ଦୋଳନ ଜାତୀୟ ସମିତି ଓ ଆନ୍ତର୍ଜାତୀୟ ଫେଡେରେସନ୍ ସହିତ ବିସ୍ତାରିତ ହୋଇଥିଲା। ରେଡ୍କ୍ରସ୍ ଓ ରେଡ୍ କ୍ରେସେଣ୍ଟ ସଂଗଠନମାନେ ବିଭିନ୍ନ କ୍ଷେତ୍ରରେ ମୁଖ୍ୟ ଭୂମିକା ନିଭାଇଛନ୍ତି। ପ୍ରାକୃତିକ ବିପଦ ଯଥା ବନ୍ୟା, ବାତ୍ୟା ଓ ଭୂମିକମ୍ପ ସମୟରେ ଆପତ୍କାଳୀନ ସହାୟତା ପ୍ରଦାନ, ଚିକିତ୍ସା ସେବା ଓ ପ୍ରାଥମିକ ଚିକିତ୍ସା ସଂଘର୍ଷ ପ୍ରଭାବିତ ଲୋକମାନଙ୍କୁ ସହଯୋଗ, ସ୍ୱାସ୍ଥ୍ୟ ସଚେତନତା ଓ ରୋଗ ପ୍ରତିରୋଧ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଓ ମାନବତାମୂଳକ ସହାୟତା କାର୍ଯ୍ୟରେ ସେମାନେ ସକ୍ରିୟ ଅଟନ୍ତି। ସେମାନଙ୍କର କାର୍ଯ୍ୟ ଧର୍ମ, ଜାତି, ଜାତୀୟତା କିମ୍ବା ରାଜନୈତିକ ମତାମତର ଭେଦଭାବ ବିନା ମାନବ ସେବାରେ ନିର୍ଦ୍ଦିଷ୍ଟ। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ଯେଉଁଠାରେ ଜଳବାୟୁ ପରିବର୍ତ୍ତନ, ମହାମାରୀ ଓ ସଂଘର୍ଷ ବଢ଼ୁଛି, ସେଠାରେ ଏହିପରି ମାନବତାମୂଳକ ସଂଗଠନମାନଙ୍କ ଭୂମିକା ଅଧିକ ଗୁରୁତ୍ୱ ଅର୍ଜନ କରିଛି। ରେଡ୍କ୍ରସ୍ ସଦା ଆଗରେ ରହି ଲକ୍ଷାଧିକ ଲୋକଙ୍କୁ ଆଶା ଓ ସହାୟତା ପ୍ରଦାନ କରୁଛି। ବିଶ୍ୱ ରେଡ୍କ୍ରସ୍ ଦିବସ ହେଉଛି ସେହି ଅନେକ

ସ୍ୱେଚ୍ଛାସେବକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି, ଯେଉଁମାନେ ନିଜ ସମୟ ଓ ଶକ୍ତିକୁ ନିର୍ଲୋଭ ଭାବେ ମାନବ ସେବାରେ ନିୟୋଜିତ କରୁଛନ୍ତି, ସେମାନଙ୍କର ଏହି ନିଷ୍ଠା ଓ ସମର୍ପଣ ହିଁ ଏହି ଆନ୍ଦୋଳନକୁ ସଶକ୍ତ ଓ ସକ୍ରିୟ ରଖିଛି। ଏହି ଅବସରରେ ଆସନ୍ତୁ ଆମେ ୟୁନାଇଟେଡ୍ ଇନ୍ ହ୍ୟୁମାନିଟି ବାର୍ତ୍ତାକୁ ହୃଦୟଙ୍ଗମ କରିବା। କରୁଣା, ସହାନୁଭୂତି ଓ ସହଯୋଗର ମୂଲ୍ୟକୁ ଆମ ଜୀବନରେ ଅନୁସରଣ କରିବା। ହଁ ଶ୍ରୋତାବନ୍ଧୁ, ଛୋଟ ଛୋଟ ସହାୟକମୂଳକ କାର୍ଯ୍ୟମାନେ ମଧ୍ୟ କଷ୍ଟକର ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ। କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ହେଲେ ଏତିକି ମଧ୍ୟରେ ଶୁଣିନେବା ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

0: ଆଜିର ଏହି ଅବସରଟି ବିଶେଷ ଆକାଶବାଣୀର 90 ବର୍ଷର ଗୌରବମୟ ଯାତ୍ରା, ଏକ ଦୀର୍ଘ ଯାତ୍ରା ଯେଉଁଥିରେ ରହିଛି ସଂସ୍କୃତିର ସୁଗନ୍ଧ, ସଙ୍ଗୀତର ମାଧୁର୍ଯ୍ୟ ଓ ସୂଚନାର ନିର୍ଭରଯୋଗ୍ୟତା। ଏହି ଅବସରରେ ଆମେ ଆଜି ଯୋଗ ଦେଉଛୁ ଯୁବପିଢ଼ିର ଭାବନା ସହ। ଆସନ୍ତୁ ଜାଣିବାକୁ ଚେଷ୍ଟା କରିବା ଆଜିର ଯୁବ ସମାଜ ଆକାଶବାଣୀକୁ କିପରି ଦେଖୁଛନ୍ତି। ଆଜି ଆମ ସହିତ ଯୋଗ ଦେଉଛନ୍ତି ଜଣେ ସଫଳ ଯୁବ ବ୍ୟବସାୟୀ ଏବଂ ଯୁବ ଉଦ୍ୟମୀ, ଯିଏ ନିଜର ପରିଶ୍ରମ, ନୂତନ ଚିନ୍ତାଧାରା ଏବଂ ଆତ୍ମବିଶ୍ୱାସରେ ଗଢ଼ିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ। ଆଜିର ଯୁବପିଢ଼ି କେବଳ ଚାକିରି ଖୋଜୁନାହାନ୍ତି, ବରଂ ନୂଆ ସୁଯୋଗ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ମଧ୍ୟ ପଥ ପ୍ରସ୍ତୁତ କରୁଛନ୍ତି। ସେହି ପ୍ରେରଣାଦାୟକ ଯାତ୍ରା, ସଫଳତା, ସଂଘର୍ଷ ଓ ଅନୁଭବ ସମ୍ପର୍କରେ ଆଜି ଆମେ କରିବା ଏକ ଆଲୋଚନା। ଆସନ୍ତୁ ସ୍ୱାଗତ ଜଣାଇବା ଆମର ଆଜିର ଅତିଥିଙ୍କୁ। ନମସ୍କାର ଭାଇ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ଧନ୍ୟବାଦ, ଆଜିର ଏହି ଆକାଶବାଣୀର ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ମୁଁ ଖୁସି ଅନୁଭବ କରୁଛି।
0: ତେବେ ଭାଇ, ପ୍ରଥମେ ଆପଣ ଆପଣଙ୍କ ପରିଚୟଟି ଆମ ଶ୍ରୋତବନ୍ଧୁଙ୍କୁ ଜଣାଇ ଦିଅନ୍ତୁ।
1: ମୋ ନାଁ ହେଉଛି ରାକେଶ ପାତ୍ର, ମୁଁ ଭବାନୀପାଟଣାରେ ରହେ। ମୁଁ ମୋର ଗ୍ରାଜୁଏସନ୍ BCA ସରିଛି ସମ୍ବଲପୁର ୟୁନିଭର୍ସିଟିରୁ, ଏବଂ ତାପରେ MSW କରିଛି କଳାହାଣ୍ଡି ୟୁନିଭର୍ସିଟିରୁ।
0: ବହୁତ ସୁନ୍ଦର। ତେବେ ଭାଇ, ଆମ ଆକାଶବାଣୀ ପୁରା କରୁଛି 90 ବର୍ଷର ସଫଳ ଯାତ୍ରା। ଏହି 90 ବର୍ଷର ଯାତ୍ରା ଆପଣ କିପରି ଅନୁଭବ କରୁଛନ୍ତି?
1: ନିଶ୍ଚିତ ଭାବରେ ଏହା ଗୋଟିଏ ଗର୍ବର ବିଷୟ। 90 ବର୍ଷ ଧରି ଆକାଶବାଣୀ କେବଳ ଖବର ନୁହେଁ, ସଂସ୍କୃତି, ସଙ୍ଗୀତ, ସାହିତ୍ୟ, ପାଣିପାଗ କିମ୍ବା କୃଷକମାନଙ୍କ ନ୍ୟୁଜ୍, ଡେଲି ଅପଡେଟ୍, ଏସବୁ ବିଷୟରେ ଖବର ପ୍ରସାରଣ କରି ମାନେ ସମାଜକୁ ଗୋଟେ ସୂତ୍ରରେ ବାନ୍ଧି ରଖିଛି। ଜେନେରେସନ୍ ପରେ ଜେନେରେସନ୍ ଲୋକଙ୍କ ଭରସା ହାସଲ କରି ରଖିଛି।
0: ନିଶ୍ଚିତ ଭାବରେ ଭାଇ, ଏହା ଏକ ଗୌରବର ବିଷୟ। ତେବେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଆକାଶବାଣୀ ସହ କୌଣସି ସ୍ମୃତି ବା ଅନୁଭବ ରହିଛି କି?
1: ନିଶ୍ଚିତ ଭାବରେ, ଛୋଟବେଳୁ ଏବେ ପର୍ଯ୍ୟନ୍ତ, ବେଶୀ କରି ଛୋଟବେଳେ ଯେତେବେଳେ ଆମେ ଟିଭି ନଥିଲା ଘରେ, ସେତେବେଳେ ଆମେ ସକାଳେ ହେଲା କିମ୍ବା ସନ୍ଧ୍ୟାରେ କିମ୍ବା ଅପରାହ୍ନରେ ଆପଣଙ୍କର ମନୋରଞ୍ଜନ କାର୍ଯ୍ୟକ୍ରମ, ଗୀତ, କୃଷକମାନଙ୍କ ଅପଡେଟ୍, ନ୍ୟୁଜ୍, ଏସବୁ ବିଷୟରେ ଆମେ ଖବର ଶୁଣୁଥିଲୁ। ଏବେ ମଧ୍ୟ ମୁଁ ଫ୍ରି ଟାଇମ୍ରେ ଯେତେବେଳେ ଟାଇମ୍ ମିଳେ ମୁଁ ସେତେବେଳେ ବି ଶୁଣେ, ଯେଉଁଟାକୁ ନିଜ ପାଇଁ ଗୋଟେ ଛୋଟବେଳୁ ଏପର୍ଯ୍ୟନ୍ତ ଗୋଟେ ସ୍ମୃତି ହିସାବରେ ରହିଆସିଛି।
0: ବହୁତ ସୁନ୍ଦର ଭାଇ। ତେବେ ସାଧାରଣ ଲୋକଙ୍କୁ ସୂଚନା ପହଞ୍ଚାଇବାରେ ଆକାଶବାଣୀର ଭୂମିକାକୁ କିପରି ଦେଖୁଛନ୍ତି?
1: ମୋ ମତରେ ଆକାଶବାଣୀ ଏକ ଅତ୍ୟନ୍ତ ଭରସାଯୋଗ୍ୟ ମାଧ୍ୟମ। ସ୍ୱାସ୍ଥ୍ୟ ସଚେତନତା ହେଲା, କୃଷି ସୂଚନା ହେଲା, ପାଣିପାଗ ବିଷୟରେ ସୂଚନା ହେଲା, କିମ୍ବା ଅନ୍ୟ ସବୁ ସରକାରୀ କିମ୍ବା ବେସରକାରୀ ଯେଉଁଟା ଆପଣଙ୍କ ସ୍କିମ୍ ଅଛି, ସେଇଟା ଅତି ସରଳ ଭାବରେ, ସହଜ ଭାବରେ ଲୋକଙ୍କ ପାଖରେ ପହଞ୍ଚି ଯାଇପାରେ।
0: ଠିକ କଥା କହିଲେ ଭାଇ। ବିଶେଷ କରି ଗ୍ରାମୀଣ ଅଞ୍ଚଳରେ ଆଜି ମଧ୍ୟ ଆକାଶବାଣୀ କେତେ ପ୍ରଭାବଶାଳୀ ବୋଲି ଆପଣ ଭାବୁଛନ୍ତି?
1: ଦେଖନ୍ତୁ, ଗ୍ରାମାଞ୍ଚଳରେ ଆଜି ମଧ୍ୟ ସମସ୍ତ ଅଞ୍ଚଳରେ, ଖାସ କରି ଦେଖିବେ ଯଦି ଦୁର୍ଗମ ଅଞ୍ଚଳରେ, ଆମର ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ କିମ୍ବା ଟେଲିଭିଜନ ବି ନାହିଁ, କିମ୍ବା ସେ ଏରିଆକୁ କେତେ ଏରିଆରେ ଯଦି ଦେଖିବେ ଆପଣ ଇଲେକ୍ଟ୍ରିସିଟି ବି ନାହିଁ, ନେଟୱାର୍କ ନାହିଁ, ତ ସେ ଜାଗାରେ ଲୋକ ଏବେ ବି ଖବର ପାଇଁ ରେଡିଓ ଉପରେ ଡିପେଣ୍ଡ କରନ୍ତି। ତ ଆକାଶବାଣୀ ଏଯାଏ ମଧ୍ୟ ସେମାନଙ୍କ ପାଇଁ ଗୋଟେ ସୋର୍ସ ଅଛି, ଯେଉଁଠିକି ସେମାନେ ଡେଲି ଅପଡେଟ୍ କିମ୍ବା ଦେଶ ବିଦେଶ ନିଜ ଚାରି ଆଖପାଖରେ କ'ଣ ଚାଲିଛି ସେ ବିଷୟରେ ଜାଣିପାରିବେ।
0: ମାନେ ଆପଣ ଯେମିତି କହିଲେ, ରେଡିଓ ହେଲା ସମସ୍ତଙ୍କର ସାଥୀ, ମାନେ ଯାହା ପାଖେ ସ୍ମାର୍ଟଫୋନ୍ ନାହିଁ ସେମାନେ ମଧ୍ୟ ଏହି ମାଧ୍ୟମରେ ସବୁ ସୂଚନା ପାଇପାରୁଛନ୍ତି। ତେବେ ଭାଇ, ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡ଼ିଆ ସହିତ ତୁଳନା କଲେ ଆକାଶବାଣୀକୁ କେତେ ଭରସାଯୋଗ୍ୟ ମାଧ୍ୟମ ଭାବେ ଦେଖୁଛନ୍ତି?
1: ଦେଖନ୍ତୁ, ସୋସିଆଲ ମିଡ଼ିଆରେ ଆମେ ଯାହା ବି ଦେଖୁ କିମ୍ବା ଶୁଣୁ ସବୁବେଳେ ତାହା ସତ୍ୟ ହୋଇନଥାଏ। ତାକୁ କେହି ବି ମାନେ ଆପଣଙ୍କୁ କହିବା ଯଦି ସେଇଟା ମିଛ ନା ସତ କେହି ଭେରିଫାଏଡ୍ କରନ୍ତିନି, ଓନ୍ଲି ସେୟାର କରିଯାଆନ୍ତି କିମ୍ବା ପୋଷ୍ଟ କରିଦିଅନ୍ତି। କିନ୍ତୁ ଆମେ ଯେଉଁଟା ଆକାଶବାଣୀରେ ଶୁଣୁ ସେଇଟା ସତ୍ୟ ହୋଇଥିଲେ ହିଁ ପ୍ରସାରଣ କରାଯାଏ, ନହେଲେ କରାଯାଏନି। ତ ଏଠୁ ପ୍ରମାଣିତ ହେଉଛି ଯେ ସେଇଟା ଗୋଟେ ମାନେ ସେମାନେ ୟାକୁ ଯେଉଁ ଖବର ବି ଆମେ ଶୁଣୁ ତାକୁ ଗୋଟେ ଦାୟିତ୍ୱପୂର୍ଣ୍ଣ ହିସାବରେ ସୂଚନା ଦେଇଥାନ୍ତି।
0: ସେଟା ତ ଠିକ କଥା କହିଲେ ଭାଇ। ତେବେ ଭାଇ, ଆଜିର ଯୁବପିଢ଼ି ମଧ୍ୟରେ ଆକାଶବାଣୀର ପ୍ରାସଙ୍ଗିକତା ବଢ଼ାଇବା ପାଇଁ କେମିତି ପଦକ୍ଷେପ

0: ନିଆଯାଇପାରେ ବୋଲି ଆପଣ ଭାବୁଛନ୍ତି?
1: ଦେଖନ୍ତୁ, ଯଦି ଆଜିର ଜେନେରେସନକୁ ନେଇ ଆମେ ଏନଗେଜ୍ କରିବାକୁ ଚାହିଁବା, ତ ତାଙ୍କ ରୁଚି ହିସାବରେ ବି କିଛି କାର୍ଯ୍ୟକ୍ରମ କରିବାକୁ ପଡ଼ିବ। ଯେମିତିକି ଆଜିକାଲି ଯୁବପିଢ଼ି ଷ୍ଟାର୍ଟଅପ୍ କ୍ୟାରିୟର ହୋଇଗଲା, ଡିଜିଟାଲ କ୍ୟାରିୟର ହୋଇଗଲା, କିମ୍ବା ଆପଣଙ୍କ ଷ୍ଟାର୍ଟଅପ୍ କିଛି ନ୍ୟୁ ଷ୍ଟାର୍ଟଅପ୍ ଉପରେ ସେମାନେ କାମ କରୁଛନ୍ତି, ତାକୁ ନେଇକି ଯଦି କିଛି ଆମେ ପ୍ରୋଗ୍ରାମ କରିବା, ତ ସେମାନେ ସେଠୁ କିଛି ଶିଖିବାକୁ ପାଇବେ। ତା ଫଳରେ କ'ଣ ହେବ ନା, ସେମାନେ ଟିକେ ଏନଗେଜ୍ ହେବେ ଏପଟେ ଏପଟେ। କିମ୍ବା ଯେମିତିକି ପଡ଼କାଷ୍ଟ ଚାଲିଛି ଆଜିକାଲି ବେଶୀ ଫେମସ, ତ ପଡ଼କାଷ୍ଟ ଯଦି ଆମେ କରିବା, ତ ସେମାନେ ଯଦି କିଛି ତାଙ୍କ ପାଇଁ ବେନିଫିସିଆଲ ଥିବ, ତ ସେମାନେ ଏହା ପ୍ରତି ଟିକେ ଡାଇଭର୍ଟ ହେବେ।
0: ଆଚ୍ଛା, ନିଶ୍ଚିତ ଭାବରେ ଏହା ଉପରେ ଭାବିବା ଆବଶ୍ୟକ। ତେବେ ଆପଣଙ୍କ ଦୃଷ୍ଟିରେ ଆଗାମୀ ଦିନରେ ଆକାଶବାଣୀ କିପରି ଆହୁରି ଆଧୁନିକ ଓ ଯୁବମୁଖୀ ହୋଇପାରିବ?
1: ମୋ ମତରେ ପାରମ୍ପରିକତାକୁ ରଖି ନ୍ୟୁ ଟେକ୍ନୋଲୋଜି ସହିତ ଆମକୁ ଆଗକୁ ବଢ଼ିବା ଦରକାର। ଯେମିତିକି ଡିଜିଟାଲ ପ୍ଲାଟଫର୍ମ ହୋଇଗଲା, ଲାଇଭ୍ ଇଣ୍ଟରାକ୍ସନ୍, ୟୁଥ୍ ମାନଙ୍କ ପାର୍ଟିସିପେସନ୍, କିମ୍ବା ନ୍ୟୁ ଷ୍ଟାଇଲରେ ଆମର କଣ୍ଟେଣ୍ଟ କ୍ରିଏଟ୍ କରିବାଟା କଲେ ଆକାଶବାଣୀକୁ ଆଉ ଟିକେ ଲୋକପ୍ରିୟ ହୋଇପାରିବ।
0: ଆଚ୍ଛା ଭାଇ, ଏବେ ଯେମିତି ଆମ ଭବାନୀପାଟଣା କେନ୍ଦ୍ରରୁ ମଧ୍ୟ ଅନେକଟି କାର୍ଯ୍ୟକ୍ରମ ପ୍ରସାରିତ ହେଉଛି, ଯେମିତି ଆମର ସୋମବାରରେ ଅଛି ସାହିତ୍ୟାନ ସାହିତ୍ୟକୁ ନେଇକି, ମଙ୍ଗଳବାରରେ ଅଛି ଗୀତଟିଏ ମିତଟିଏ, ସେଇଟା ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ଯେଉଁଠି ଆମେ ସିଧାସଳଖ ଭାବରେ ଆମ ଶ୍ରୋତାଙ୍କ ସହ କଥାବାର୍ତ୍ତା ହେଉଛୁ ଏବଂ ତାଙ୍କୁ ତାଙ୍କ ମନପସନ୍ଦର ଗୀତ ଶୁଣାଉଛୁ, ଏମିତି ଅନେକଟି କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି। ସେଇ ମଧ୍ୟରୁ ଆପଣଙ୍କୁ କ'ଣ ଭଲ ଲାଗେ ଏବଂ ଆପଣଙ୍କ ମତରେ ଆହୁରି କେମିତି ବିଷୟ ସବୁ ଯୋଡ଼ିଲେ କାର୍ଯ୍ୟକ୍ରମ ସବୁ ଆହୁରି ସରସ ସୁନ୍ଦର ହୋଇପାରିବ?
1: ଆମର ଯେଉଁ ଭବାନୀପାଟଣା ଯୁବବାଣୀରେ ଯାହା ବି ମାନେ ୱିକ୍ଲି ଯେଉଁଟା ବି ପ୍ରତ୍ୟେକ ଦିନ ଯେଉଁ ଯେଉଁ ପ୍ରୋଗ୍ରାମ ଟେଲିକାଷ୍ଟ ହେଉଛି, ସେ ମଧ୍ୟରୁ ସବୁ ଠିକ୍ ଲାଗେ, ପ୍ରୋଗ୍ରାମ ସବୁ ଭଲ ଅଛି। ମୁଁ ତ କମ୍ପେୟାର କରିପାରିବି ନାହିଁ କାହା ସାଙ୍ଗରେ କାହାକୁ, ସବୁ ଭଲ ଅଛି। ବାକି ତା ଭିତରୁ ମୋତେ ସବୁଠାରୁ ବେଶୀ ଭଲ ଲାଗେ ଆପଣଙ୍କର ଯେଉଁ ସମ୍ଭାବନା ପ୍ରୋଗ୍ରାମଟା ଅଛି, କାହିଁକିନା ସେଠି ଆମେ କ୍ୟାରିୟର ବିଷୟରେ ଟିକେ ଜାଣିବାକୁ ମିଳେ, ତ ସେଇଟା ମୋତେ ବେଶୀ ଭଲ ଲାଗେ।
0: ଆଚ୍ଛା, ତାହେଲେ ଏବେ ଆମେ ଆଲୋଚନାକୁ କିଛି ବ୍ୟକ୍ତିଗତ ଦିଗକୁ ନେବା। ଜଣେ ଯୁବ ବ୍ୟବସାୟୀ ଭାବେ ଆପଣଙ୍କ ଜୀବନର ଲକ୍ଷ୍ୟ ଓ ସ୍ୱପ୍ନ କ'ଣ ରହିଛି?
1: ଜଣେ ଯୁବ ଉଦ୍ୟମୀ ଭାବେ ମୋର ପ୍ରଥମ ଲକ୍ଷ୍ୟ କେବଳ ନିଜ ସଫଳତା ନୁହେଁ, ମୁଁ ଚାହେଁକି ମୁଁ ସଫଳତା ପାଇବା ସଙ୍ଗେ ସଙ୍ଗେ ଅନ୍ୟ ଲୋକମାନଙ୍କୁ ବି ଅପରଚ୍ୟୁନିଟି ମିଳୁ, ତାଙ୍କ ପାଇଁ ଯଦି ମୁଁ କିଛି କରିପାରିବି ସମାଜରେ, ତାହା ମୋ ପାଇଁ ଟିକେ ଭଲ ରହିବ। ଆଉ ମୁଁ ସମସ୍ତଙ୍କୁ କହିବି କି ଯଦି ଆମେ ୟୁଥ୍ ମାନେ ନିଜ ରାଜ୍ୟରେ ରହି ନିଜ ଘର ପାଖରେ ରହି ଯଦି ଆମ ସୋସାଇଟି ପାଇଁ କିଛି କଣ୍ଟ୍ରିବ୍ୟୁଟ୍ କରିପାରିବା, ସେଇଟା ହେଉଛି ସବୁଠାରୁ ଭଲ।
0: ବହୁତ ସୁନ୍ଦର ଚିନ୍ତାଧାରା ରଖିଛନ୍ତି ଭାଇ ଆପଣ। ଆପଣଙ୍କ କାର୍ଯ୍ୟ ଜୀବନରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ କ'ଣ ରହିଛି?
1: ଦେଖନ୍ତୁ, ପ୍ରଥମରେ କ'ଣ କରିବେ ସେଇଟା ଭାବିବା ହେଲା ବଡ଼ ଚ୍ୟାଲେଞ୍ଜ ଥିଲା ମୋ ପାଇଁ, କ'ଣ କରିବି। ତାପରେ ଦେଖନ୍ତୁ, ନ୍ୟୁ କିଛି ବି ଯଦି ଆପଣ ଷ୍ଟାର୍ଟଅପ୍ କରିବେ କିମ୍ବା ବିଜନେସ୍ କରିବେ, ତା ପାଇଁ ପ୍ରତିଦିନ ଆପଣଙ୍କୁ କିଛି ନା କିଛି ଚ୍ୟାଲେଞ୍ଜ ଫେସ୍ କରିବାକୁ ପଡ଼ିବ। ସେମିତି ମୋର ବି ବହୁତ ମାନେ ପ୍ରୋବ୍ଲେମ୍ ଫାର୍ଷ୍ଟ ଷ୍ଟାର୍ଟିଂରେ ଫେସ୍ କରିଥିଲି, ଗାଇଡେନ୍ସ ପାଇଁ କେହି ନଥିଲେ, କିନ୍ତୁ ଧୀରେ ଧୀରେ ମୁଁ ବି କାମ କରି ଏକ୍ସପେରିଏନ୍ସ ଗେନ୍ କରି ସବୁ ଜିନିଷ ଏବେ ଠିକ୍ଠାକ୍ ଚାଲିଛି।
0: ବହୁତଟି ଶ୍ରୋତା ଏବେ ଶୁଣୁଛନ୍ତି ଏବଂ ନିଶ୍ଚିତ ଭାବରେ ଆପଣଙ୍କ ଏହିସବୁ କଥାରୁ ପ୍ରେରଣା ପାଇଥିବେ ସେମାନେ ମଧ୍ୟ। ତାହେଲେ ଆପଣଙ୍କୁ ଏହି କ୍ଷେତ୍ରରେ ଆସିବାକୁ କିଏ ପ୍ରେରଣା ଦେଇଛନ୍ତି?
1: ଦେଖନ୍ତୁ, ପ୍ରେରଣା ସେମିତି କେଉଁଠୁ ମୋତେ ମାନେ ଆସିନି, ମୁଁ ଫାର୍ଷ୍ଟରୁ ଖାଲି ନିଜେ ଚାହୁଁଥିଲି କି ନିଜ ପାଇଁ କିଛି କରିବି, ନିଜ ଗୋଡ଼ରେ ଯେମିତି ମୁଁ ଠିଆ ଉଠିପାରିବି, ନିଜ ଫ୍ୟାମିଲି ପାଇଁ ହେଇଗଲା, ନିଜ ପାଇଁ ହେଇଗଲା, ଏବଂ ତା ସଙ୍ଗେ ସଙ୍ଗେ ସମାଜ ପାଇଁ କିଛି କରିବାର ଇଚ୍ଛା ଥିଲା, ତେଣୁ ମୁଁ ନିଜ ସ୍ୱଇଚ୍ଛାରେ ଏ କ୍ଷେତ୍ରକୁ ଆସିଛି।
0: ଆପଣ ନିଜେ ହିଁ ନିଜର ପ୍ରେରଣା ସାଜିଛନ୍ତି?
1: ଆଜ୍ଞା, ନିଶ୍ଚିତ ଭାବରେ।
0: ଶେଷରେ କୁହନ୍ତୁ ଭାଇ, ଆମ ଯୁବ ଶ୍ରୋତାମାନଙ୍କ ପାଇଁ ଆପଣଙ୍କ ବାର୍ତ୍ତା ଏବଂ ପରାମର୍ଶଟି କ'ଣ ରହିବ?
1: ଶେଷରେ ମୁଁ କେବଳ ଏତିକି କହିବି, ନିଜ ଉପରେ ଭରସା ରଖନ୍ତୁ, ଶିଖିବା କେବେ ବନ୍ଦ କରନ୍ତୁ ନାହିଁ, ଫେଲ୍ୟୁର୍କୁ କେବେ ଡରନି, ହାର୍ଡୱାର୍କ ଆଉ ପେସେନ୍ସ ବଳରେ ସବୁ ଜିନିଷ ଆରାମରେ କରିହେବ।
0: ବହୁତ ସୁନ୍ଦର ପରାମର୍ଶଟି ଦେଲେ ଭାଇ, ଆଉ ଆପଣ ଆଜି ଆସିଲେ ଆମକୁ ଆପଣଙ୍କ ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ କାଢ଼ି ଅନେକଟି ସୂଚନା ଦେଲେ, ବହୁତ ସୁନ୍ଦର ସୁନ୍ଦର କଥା ସବୁ କହିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ। ଏବଂ ଆମେ ଆପଣଙ୍କ ଭବିଷ୍ୟତ ପାଇଁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ। ବହୁତ ବହୁତ ଧନ୍ୟବାଦ ଭାଇ।
1: ଧନ୍ୟବାଦ ମୋତେ ଆଜି ଏଠିକୁ ଡାକିଥିବାରୁ, ମୁଁ ନିଜର ଅନୁଭୂତି ସେୟାର କରିଥିବାରୁ ମୋତେ ମଧ୍ୟ ନିଜକୁ ବହୁତ ଖୁସି ଲାଗୁଛି।
0: ନମସ୍କାର।
1: ନମସ୍କାର।

ଶ୍ରୋତାବନ୍ଧୁ, ଆଜିର ଯୁବମାନେ ହେଉଛନ୍ତି ଦେଶର ଭବିଷ୍ୟତ। ତାଙ୍କର ଭାବନା, ସୃଜନଶୀଳତା ଓ ଉର୍ଜା ଦେଶକୁ ଆଗକୁ ନେଇଯାଉଛି। ଆକାଶବାଣୀ ଏହି ଯୁବଶକ୍ତିକୁ ଏକ ମଞ୍ଚ ଦେଇଛି, ଯେଉଁଠାରେ ଯୁବମାନେ ତାଙ୍କର ପ୍ରତିଭା, ଚିନ୍ତାଧାରା ଓ ସ୍ୱପ୍ନକୁ ପ୍ରକାଶ କରିପାରୁଛନ୍ତି। ସାହିତ୍ୟ, ସଙ୍ଗୀତ, ଆଲୋଚନା କିମ୍ବା ସମାଜ ସମ୍ପର୍କିତ ବିଷୟ, ସବୁଠାରେ ଯୁବମାନଙ୍କର ଅବଦାନ ଦୃଶ୍ୟମାନ। ତେଣୁ କୁହାଯାଇପାରେ ଯେ ଆକାଶବାଣୀର ଶକ୍ତି ଓ ଯୁବଶକ୍ତି ମିଶି ଗଢ଼ୁଛନ୍ତି ଏକ ସଚେତନ ଓ ସୃଜନଶୀଳ ସମାଜ। ଆଜିର କାର୍ଯ୍ୟକ୍ରମର ଶେଷରେ ଆସି ଆମେ ଗୋଟେ କଥା ନିଶ୍ଚିତ ଭାବରେ କହିପାରିବା, ଆକାଶବାଣୀ କେବଳ ଏକ ସୂଚନା ପାଇବାର ମାଧ୍ୟମ ନୁହେଁ, ଏହା ଆମ ଜୀବନର ଗୋଟିଏ ଅଂଶ। 90 ବର୍ଷ ଧରି ଏହା ଆମର ସୁଖ, ଦୁଃଖ, ଶିକ୍ଷା ଓ ଅନୁଭବର ସାଥୀ ହୋଇ ରହିଛି। ତେବେ ଏହି ସୁନ୍ଦର ସମ୍ପର୍କକୁ ଆମେ ସଦା ଜୀବନ୍ତ

ଆଜି ତ ସମୟ ଶେଷ ହେବାକୁ ଆସିଲାଣି। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆପଣଙ୍କୁ ସେହି ଅନୁରୋଧଟି ରହିଲା, ଯଦି ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ପଠାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର ସମ୍ଭାବନା କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର।

0: ବୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରଥମେ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଚଳିତ ଅଧିବେଶନରେ ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ପ୍ରଚାର କରିବୁ କିଷାନ ଗୀତ। ପରିବେଷଣ କରିଛନ୍ତି ସୁରେଶ ବୁଦୋଲା ଏବଂ ସାଥୀ। ରାତି 7:25 ଜିଲ୍ଲା ହଲଚାଲ କ୍ରମରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ। ଶିଳ୍ପୀ ହେଲେ ଜୁବିନ ନୋଟିଆଲ ଏବଂ ଷ୍ଟେଭିନ୍ ବ୍ୟାନ୍। ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରିବୁ ସମ୍ବଲପୁରୀ ଗୀତ ରାତି 8:15। ଶିଳ୍ପୀ ହେଲେ ରାଜେନ୍ଦ୍ର କୁମାର ବେହେରା ଏବଂ ଉଷାରାଣୀ ବାରିକ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30, ସ୍ପଟଲାଇଟ୍ 9:16 ଏବଂ ରାତି 9:30 କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି ରାତି 10:00 ଆପଣଙ୍କ ଅନୁରୋଧରେ ପ୍ରଚାର କରିବୁ ଓଡ଼ିଆ କଥା ଚିତ୍ର ଗୀତ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିବେ ପଣ୍ଡିତ କୁମାର ଗନ୍ଧର୍ବ ରାଗ କଲ୍ୟାଣ। ଏଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ପ୍ରଥମ ଅଧିବେଶନରେ 6:10 ପ୍ରଚାର କରିବୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ମିଶ୍ର, ମୋନାଲିସା ପଣ୍ଡା, ସତ୍ୟନାରାୟଣ ଅଧିକାରୀ ଏବଂ ରୀନାରାଣୀ ପ୍ରଧାନ। 6:30 ରହିଛି କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା, ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। କାର୍ଯ୍ୟକ୍ରମ ଚାଷର କଥା ଶୁଣିପାରିବେ 7:40। କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ପ୍ରଚାର କରିବୁ 7:45। ଶିଳ୍ପୀମାନେ ହେଲେ ଅନୁପ ଜଲୋଟା ଏବଂ ଇରା ମହାନ୍ତି। 8:30 ରହିଛି ଓଡ଼ିଆର ଆଲୋଚନା, ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଜନ୍ମ ଜୟନ୍ତୀ ଅବସରରେ ଶୁଣିବେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର। ଆଲୋଚକ ହେଲେ ଶ୍ରୀନିବାସ ବେହେରା। 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 9:00। 9:30 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପରେ ପରେ ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆଗାମୀକାଲି ଦ୍ୱିତୀୟ ଅଧିବେଶନରେ ଦିନ 12:00 ଲୋକଗୀତ କ୍ରମରେ ଶୁଣିପାରିବେ ଭାଗବତ ମେଳା ନାଚ ଗୀତ। ପରିବେଷଣ କରିବେ ଶିଳ୍ପୀ ଗୌରଚରଣ ହାତୀ ଏବଂ ସାଥୀ। 12:30 ପ୍ରଚାର କରିବୁ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ପ୍ରୀତିନନ୍ଦା ରାଉତରାୟ, ବିଭୁ ଦାସ, ନନ୍ଦିତା ଅଗ୍ରୱାଲ ଏବଂ ଶୁଭଲକ୍ଷ୍ମୀ ଦାସ ଏବଂ ବିଜୟ କୁମାର ମିଶ୍ର। ଦିନ 1:10 ଶୁଣିବେ କାର୍ଯ୍ୟକ୍ରମ ଚାଷର କଥା। ଦିନ 1:20 ରହିଛି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ହିନ୍ଦୀ କଥାଚିତ୍ର ଗୀତ। ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ କାର୍ଯ୍ୟକ୍ରମ ସାପ୍ତାହିକୀ। ଲୋକଗୀତରେ ଶୁଣିବେ କେନ୍ଦ୍ରା ଗୀତ। ସନ୍ଧ୍ୟା 6:30 ଶିଳ୍ପୀ ହେଲେ ସୁଖଦେବ ରଥ। ରାତି 7:25 ଜିଲ୍ଲା ହଲଚାଲ କ୍ରମରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ। ରାତି 7:30 ରହିଛି କାର୍ଯ୍ୟକ୍ରମ ବନାନୀ। ଏ କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ପରିବାର ଶୈକ୍ଷିକ ପତ୍ରିକା ବଂଶଧାରାର ଉନ୍ମୋଚନ ସମାରୋହ ପ୍ରାୟୋଜିତ ବେତାର ବିବରଣୀ କାର୍ଯ୍ୟକ୍ରମ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30 ସ୍ପଟଲାଇଟ୍ 9:15 9:30 ସଂସ୍କୃତି ଭାରତୀ ଏବଂ ରାତି 10:10 ରହିଛି ସଙ୍ଗୀତର ଅଖିଳ ଭାରତୀୟ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ବିଜ୍ଞାପନ ଏବଂ ସୂଚନା ପରେ।

0: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଦିବାସୀ ଗୀତ କ୍ରମରେ ଶୁଣୁଥିଲେ ସୁରେଶ ପୁଦୁଲା ଏବଂ ସାଥୀ ପରିବେଷଣ କରିଥିବା କିଷାନ ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା, ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଜେପିର

0: ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ନାମ ଘୋଷଣା କରିଛନ୍ତି। ସହ ପର୍ଯ୍ୟବେକ୍ଷକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାବାସୀଙ୍କ ପାଇଁ କୋଲକାତା ହେଉଛି ଦ୍ୱିତୀୟ ଘର ସଦୃଶ। ପଶ୍ଚିମବଙ୍ଗରେ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶା ଓ ବଙ୍ଗାଲ ମେ ଜ୍ୟାଦା କୋଇ ଅନ୍ତର ଭି ନହିଁ ହେ। ହମାରା ଲୋକ କୋଲକାତା କୁ ଆପଣା ଦୁସରା ଘର ମାନତେ ହେଁ। ହମ ଦୋନୋ ରାଜ୍ୟ କି ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀ କୁ ସିର୍ଫ ଭକ୍ତି ନହିଁ କରତେ ହେଁ, ଦିଲ ସେ ପ୍ୟାର କରତେ ହେଁ। ଆଗଲେ ଚଲକେ ମହାପ୍ରଭୁ କେ ଆଶୀର୍ବାଦ ସେ ହମ ଦୋନୋ ରାଜ୍ୟ ମେ ଓର ଭି ପ୍ୟାର ନିଶ୍ଚିତ ରୂପ ସେ ବଢ଼େଗା। ୟେ ବିଜୟ ଯାତ୍ରା ମେ ହର ଏକ କାର୍ଯ୍ୟକର୍ତ୍ତା ସାମିଲ ହେ।
0: ଶ୍ରୀ ଅଧିକାରୀ ଆସନ୍ତାକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅଙ୍ଗନୱାଡ଼ି କେନ୍ଦ୍ର, ଗୃହ ନିର୍ମାଣ ଓ ବିକାଶରେ ମହିଳାମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ବିଧାୟକମାନଙ୍କୁ ଚିଠି ଲେଖି ଶ୍ରୀମତୀ ପରିଡ଼ା ଅବଗତ କରିବା ସହ ଅଙ୍ଗନୱାଡ଼ି ଗୃହର ନିର୍ମାଣ ଓ ବିକାଶ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ଶେଷ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ଭାଗିଦାରୀ କରାଇବା ପାଇଁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ମାର୍ଚ୍ଚ 2025ରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଅନ୍ୟ ରାଜ୍ୟ ତୁଳନାରେ ଶୀର୍ଷରେ ରହିଛି। ଏହା ସମସ୍ତଙ୍କ ପାଇଁ ଆବାସ ସଂକଳ୍ପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। ଯୋଜନା ଅଧୀନରେ ରାଜ୍ୟରେ ମୋଟ 24,625 ଘର ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ 23,464 ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ 5 ତାରିଖ ସୁଦ୍ଧା 3,134 ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ 2,008 ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ ସମସ୍ତ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ଶ୍ରୀ ବଶିଷ୍ଠ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ନିର୍ଦ୍ଧାରିତ ସମୟରେ ସହାୟତା ପ୍ରଦାନ କରିବା ସହ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଗୁରୁତ୍ୱାରୋପ କରିଛନ୍ତି। ସଚେତନତା ଶିବିର ସହ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ଶ୍ରୀ ବଶିଷ୍ଠ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ବର୍ଷା ଋତୁ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟ ପରିଚାଳନା ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଅଞ୍ଜଳି ମଛଖଣ୍ଡ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ। ସ୍ୱଚ୍ଛ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ଓ କଟକସ୍ଥିତ ଖପୁରିଆ କରତକଳକୁ ଆବଶ୍ୟକ କାଠ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟସେବା, ଔଷଧ ଯୋଗାଣ ଓ ଡାକ୍ତରଙ୍କ ଅଭାବକୁ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବ।

0: ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସମୟ ସରଣୀ, ବୁକିଂ କାଉଣ୍ଟର ଓ ସ୍ୱୟଂଚାଳିତ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଯୋଉ ମିଟିଂ ହେଲା ସେଥିରେ ଆମର ବିଭିନ୍ନ ଷ୍ଟେକ୍ ହୋଲ୍ଡର ମାନେ ଥିଲେ, ସେମାନଙ୍କର ସମସ୍ତଙ୍କର ଆମେ ମତାମତ ନେଇଛୁ। ବିଭିନ୍ନ ଯୋଉ ସମସ୍ୟା ଅଛି ସେମାନେ ସେମାନଙ୍କର ମତାମତ ଦେଇଛନ୍ତି, ଏବଂ ଏ ମତାମତ ନେବା ମଧ୍ୟ ବହୁତ ଜରୁରୀ ଥିଲା ଏଥିପାଇଁ ଯେ ଯାହା ଯାହା ସମସ୍ୟା ଅଛି ତାକୁ ଏବେଠୁ ଆମେ ଯଦି ପ୍ରିପାରେସନ କରିବା ତଦ୍ୱାରା ଆମର ଏଇ ରଥଯାତ୍ରା ଅତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ ହେବ, ଏବଂ ଆମେ ଆଶା ରଖିବା ଆମେ ଏ ବର୍ଷ ରଥଯାତ୍ରାକୁ ଅତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ କରିପାରିବା।
0: ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆସନ୍ତାକାଲି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହେବ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆସନ୍ତାକାଲି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ ଏକୋଇଶ ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଆର୍ଥିକ ବର୍ଷରେ ମୋଟ 227 ଜଣଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ବିଭିନ୍ନ କୌଶଳ ଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କିଶୋର ଅବସ୍ଥାରେ ବିଭିନ୍ନ ପ୍ରକାର ସାଇବର ଅପରାଧିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ପିଲାମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର 16 ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର 16 ଥାନାରେ ଶିଶୁ ମଙ୍ଗଳ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ କିଶୋରମାନଙ୍କୁ ସାଇବର ଅପରାଧ ସୁରକ୍ଷା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ବିଭିନ୍ନ ବ୍ଲକରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ସମେତ ଦଶପଲ୍ଲା, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁରଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଫୁଟବଲ ଓ ବ୍ୟାଡମିଣ୍ଟନ କ୍ରୀଡ଼ା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦ୍ର ପତନଠାରୁ ଏହା 1.5 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା 4-5 ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଟିଟିଲାଗଡ଼ରେ ଆଜି ଅପରାହ୍ନ 2:30 ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରେସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାନ୍ଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ ଦିବସ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାଳଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୁନାଙ୍ଗା ଯୋଗଦେଇ ସମାଜର ମଙ୍ଗଳ ପାଇଁ ରେଡ୍କ୍ରସ୍ ସହ ଯୋଡ଼ିହେବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍କ୍ରସ୍ର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଆଜିର ପ୍ରସଙ୍ଗ, ମାନବିକତା ପାଇଁ ଏକତା, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସରିତା ସାହୁ। ରେଡ୍

0: ସାର୍ଥକତା ପ୍ରଦାନ କରିବା ଏହି ଦିବସ ସ୍ମରଣ କରାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ସୃଷ୍ଟି ନ କରି ସମସ୍ତଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ହେନେରି ଡୁନାନ୍ ଆନ୍ତର୍ଜାତିକ କମିଟି ଗଠନ କରିଥିଲେ। କୌଣସି ଯୁଦ୍ଧ ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ରହିଥିଲା। ସଶସ୍ତ୍ର ହିଂସା ଯୁଦ୍ଧ ପୀଡ଼ିତ ଏବଂ ଯୁଦ୍ଧବନ୍ଦୀଙ୍କ କଲ୍ୟାଣ ପାଇଁ ଏହି କମିଟି ନିରନ୍ତର ପ୍ରୟାସ ଜାରି ରଖିଛି। ଚଳିତ ବର୍ଷ ଦିବସ ପାଳନର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। 1863 ମସିହାରେ ଆନ୍ତର୍ଜାତିକ ରେଡ୍କ୍ରସ୍ କମିଟି ଗଠନ କରାଯାଇଥିଲା। ସାଲଫାରିନ ଯୁଦ୍ଧରେ ଆହତ ହଜାର ହଜାର ସୈନିକଙ୍କୁ ହେନେରି ଡୁନାଣ୍ଟ ଏବଂ କିଛି ନିକଟସ୍ଥ ଗ୍ରାମବାସୀ ସହାୟତା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ଦ୍ୱାରା ବହୁ ଜୀବନ ରକ୍ଷା ପାଇଥିଲା। ହେନେରି ଡୁନାନ୍ ମେମୋରି ଅଫ୍ ସାଲଫାରିନୋ ନାମକ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ମାଧ୍ୟମରେ ବିଶ୍ୱରେ ମାନବବାଦୀ ସ୍ୱେଚ୍ଛାସେବୀ ରହିବା ଆବଶ୍ୟକତା ଏବଂ ପ୍ରତ୍ୟେକ ଦେଶ ସେମାନଙ୍କୁ ସୁରକ୍ଷା ଦେବା ଉଚିତ ବୋଲି ପ୍ରସ୍ତାବ ଆଗତ ହୋଇଥିଲା। ବହୁ ଦେଶକୁ ଏହି ପ୍ରସ୍ତାବ ପ୍ରଭାବିତ କରିଥିଲା ଏବଂ ସମୟକ୍ରମେ ଏହା ସ୍ୱୀକୃତି ଲାଭ କରିଥିଲା। ହେନେରି ଡୁନାଣ୍ଟ ପିଲାଦିନରୁ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ, ଏପରିକି ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ଏଥିପାଇଁ ସେ ଉତ୍ସର୍ଗ କରିଦେଇଥିଲେ। 1901 ମସିହାରେ ଡୁନାଣ୍ଟଙ୍କୁ ବିଶ୍ୱର ପ୍ରଥମ ଶାନ୍ତି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ରେଡ୍କ୍ରସ୍ ସୋସାଇଟି ମାନବବାଦୀ କାର୍ଯ୍ୟ ପାଇଁ 1917, 1944 ଏବଂ 1963 ନୋବେଲ ପୁରସ୍କାର ପାଇଛି। 1920 ମସିହାରେ ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। 1948 ମସିହାରୁ ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1936 ମସିହାରେ ଓଡ଼ିଶା ରେଡ୍କ୍ରସ୍ ସ୍ଥାପିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଶିବିର, ଅସହାୟଙ୍କର ସ୍ୱାସ୍ଥ୍ୟର ଯତ୍ନ, ପରିବାର ସଂଯୋଗୀକରଣ, ପ୍ରାଥମିକ ଚିକିତ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ, ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀ ଏବଂ ଆହତ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଶାନ୍ତି ଏବଂ ମୈତ୍ରୀଭାବ ବଜାୟ ରଖିବାରେ ରେଡ୍କ୍ରସ୍ ସୋସାଇଟି କାର୍ଯ୍ୟ କରିଥାଏ। 5C ଦୃଷ୍ଟିକୋଣ ଆଧାରରେ ରେଡ୍କ୍ରସ୍ ସୋସାଇଟି ଏହାର କାର୍ଯ୍ୟଶୈଳୀ ସମ୍ପାଦନ କରିଥାଏ। ସେଗୁଡ଼ିକ ହେଉଛି ଦୟାଳୁ ମନୋଭାବ, ସହଯୋଗୀ, ସୃଜନଶୀଳ, ବିଶ୍ୱସନୀୟତା ଏବଂ ଅଙ୍ଗୀକାରବଦ୍ଧତା, ଅନ୍ୟକୁ ଯତ୍ନ ଏବଂ ସମ୍ମାନର ସହ ସେବା ପ୍ରଦାନ କରିବା, ମିଳିମିଶି କାର୍ଯ୍ୟ କରିବା, ବିବିଧତା ଏବଂ ସହଭାଗିତାକୁ ଗ୍ରହଣ କରିବା, ନୂତନ ଚିନ୍ତାଧାରାରେ ଲୋକଙ୍କୁ ସେବା ପ୍ରଦାନ କରିବା, ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧତାର ସହ ନିଜକୁ ଉତ୍ସର୍ଗ କରିବା ଆଦି ହେଉଛି ରେଡ୍କ୍ରସ୍ ସୋସାଇଟି ସଦସ୍ୟଙ୍କର କାର୍ଯ୍ୟପ୍ରଣାଳୀ। ଛାତ୍ରଛାତ୍ରୀଙ୍କୁ ରେଡ୍କ୍ରସ୍ର ଆଦର୍ଶ ଏବଂ କାର୍ଯ୍ୟକାରିତାରେ ସଂଶ୍ଲିଷ୍ଟ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଇଥାଏ। ଏଥିପାଇଁ ପ୍ରତ୍ୟେକ ମହାବିଦ୍ୟାଳୟରେ ୟୁଥ୍ ରେଡ୍କ୍ରସ୍ ଏବଂ ବିଦ୍ୟାଳୟମାନଙ୍କରେ ଜୁନିୟର ରେଡ୍କ୍ରସ୍ ବିଭାଗକୁ କାର୍ଯ୍ୟକ୍ଷମ କରାଯାଇଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ପ୍ରଦାନ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଏହି ବିଭାଗଗୁଡ଼ିକ ଦ୍ୱାରା ନିଶା ନିବାରଣ, ଚାରା ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ ଏବଂ HIV ସମ୍ବନ୍ଧରେ ସଚେତନତା ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବାରେ ରେଡ୍କ୍ରସ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟ ବିଶ୍ୱ ଥାଲାସିମିଆ ଦିବସ ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ 8 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଥାଲାସିମିଆ ଏକ ରକ୍ତ ବିକାରଜନିତ ଶାରୀରିକ ସମସ୍ୟା। ଦେଶରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଥାଲାସିମିଆ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଉଛି। ଆକଳନ ଅନୁଯାୟୀ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ 2500 ଶିଶୁ ଥାଲାସିମିଆ ରୋଗ ସହ ଜନ୍ମଗ୍ରହଣ କରୁଛନ୍ତି। ବିଶେଷ କରି ଉପକୂଳବର୍ତ୍ତୀ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳୁଛି। ସଚେତନତା ବୃଦ୍ଧି ଦ୍ୱାରା ଏଭଳି ଯନ୍ତ୍ରଣାଦାୟକ ଜୀବନରୁ ସୁରକ୍ଷିତ ରହିବା ସମ୍ଭବ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମାନବିକତା ପାଇଁ ଏକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ। ଆପଣ

ସେବା ଭବନ ହୋଇଯାଇଛି। ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କର ଅଧ୍ୟକ୍ଷତା ହୋଇଥିବା ବୈଠକଟି ସାମାଜିକ ସୁରକ୍ଷା ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଛି। ହିତାଧିକାରୀମାନଙ୍କର ସଠିକ୍ ଚିହ୍ନଟ, ଠିକ୍ ସମୟତି ସାହାଯ୍ୟ ଯୋଗାବାର ଆଉ ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଉପରେ ଜୋର ଦିଆଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ସହିତ ସଚେତନତା ଶିବିର ଆୟୋଜନ କରିବାରକେ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କର ଅଧ୍ୟକ୍ଷତାଥି ପହିଲା ରଥଯାତ୍ରା ସମନ୍ୱୟ ବୈଠକ ହୋଇଯାଇଛି। ପୁରୀ ଟାଉନହଲ୍ଠାରେ ହୋଇଥିବାର ବୈଠକଟି ମହାପୁରୁମାନଙ୍କ ନୀତିକାନ୍ତି, ଭିଡ଼ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଯୋଗାଣ, ପିଇବାର ପାଣି ବାଗିର ଭିନ୍ ଭିନ୍ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ରଥଯାତ୍ରା ସମୟଥି ଗଲା ବଛର ବାଗିର ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଭିନ୍ନକ୍ଷମମାନଙ୍କର ଦର୍ଶନ ଲାଗି ଖାସ୍ ବ୍ୟବସ୍ଥା କରାଯିବା। ରଥ ବନାବାର ଲାଗି 865 ଖଣ କାଠର ଦରକାର ପଡ଼ୁଥିବାର ବେଳେ ଏହାଦେ ତ ରଥ ଖଳା ଆଉ ଖପୁରିଆ କରତ କଳକେ କାଠ ପହଞ୍ଚି ସାରିଛି। ଏ ସମୟଥି ସୁରକ୍ଷା ବ୍ୟବସ୍ଥାକେ ତଦାରଖ କରିବା ଲାଗି CCTV କ୍ୟାମେରା ଲଗାଯିବାର ସହିତ ସ୍ୱତନ୍ତ୍ର ସୁରକ୍ଷା ବଳ ଆଉ 220 ନୁ ଅତ୍କା ଫୋର୍ସ ମୁତୟନ କରାଯିବାର ଲାଗି ପ୍ରସ୍ତୁତି କରାଯାଇଛି। ବଡ଼ଦାଣ୍ଡ ଅର୍ ଗହଳି ଜାଗାମାନଙ୍କେ ସଫା ପିଇବାର ପାଇଁ ଯୋଗାବାର ଆଉ ଡ୍ରେନ୍ମାନଙ୍କର ସଫେଇ କାମ ମୂଲ ହୋଇସାରିଛି। ରଥଯାତ୍ରା ବେଲ୍କେ ସ୍ୱତନ୍ତ୍ର ବସ୍, ଇଣ୍ଟରସେପ୍ଟର କ୍ରେନ୍ ଚଳାଚଳ କରବା। ବୈଠକଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ସାଂସଦ, ବିଧାୟକ ଆଉ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଆଜିଠାନୁ ଫର୍ମ ପୂରଣ ପ୍ରକ୍ରିୟା ମୂଲ ହୋଇଛି। ଏଥି ନିୟମିତ ଆଉ ଆଗର ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ଲାଗି ଅନ୍ଲାଇନ୍ ଥି ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଆର୍ ବିଦ୍ୟାଳୟମାନଙ୍କୁ ଧାରି ସମୟ ଭିତରେ ବୋର୍ଡ ୱେବ୍ସାଇଟ୍ ଥି ପଞ୍ଜୀକରଣ କରବାରକେ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ପରୀକ୍ଷା ଫଲ ବାହାରବାର ଉତ୍ତରୁ ଭିନ୍ ଭିନ୍ ବିଷୟଟି ଖାତାମାନଙ୍କର ଫେରଘା ଯାଞ୍ଚ ପ୍ରକ୍ରିୟା ଆଇବା 11 ସୋମବାର ଦିନ ମୂଲ ହେବା ବୋଲି ବୋର୍ଡ ତରଫୁ ବିଜ୍ଞପ୍ତି ବାହାରିଛି। ଫି ବିଷୟଟି ସବଜେକ୍ଟିଭ୍ ଆଉ ଅବଜେକ୍ଟିଭ୍ ଖାତା ଫେରଘା ଯାଞ୍ଚ ଆର୍ ସେସବୁ ନକଲ ଦେବାର ଲାଗି ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ ଥି ଆବେଦନ କରବାରକେ ପଡ଼ବା। ଏସବୁଥି ନିୟମାବଳୀ ବୋର୍ଡ ୱେବ୍ସାଇଟ୍ www.bscodisha.ac.in ଥି ମିଳିପାରବା। ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ଆଉ କର୍ମଚାରୀମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକେ ସ୍ୱୀକୃତି ଦେବାର ଆଉ ରେଡ଼କ୍ରସ୍ ଆର୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡୁନାଟଙ୍କର ସମ୍ମାନ ଲାଗି ଆଜି ବିଶ୍ୱ ରେଡ଼କ୍ରସ୍ ଦିବସ ପାଳନ କରାଯାଉଛି। 1948 ଫି ବଛର May 8 ଭାରତ ନଈ ଦିବସ ପାଳନ କରାଯାଉଛି। 1920 ଦିଲ୍ଲୀ ନ ପହିଲା ଥର ଲାଗି ଭାରତୀୟ ରେଡ଼କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ଏ ବଛର ବିଶ୍ୱ ରେଡ଼କ୍ରସ୍ ଦିବସର ବାର୍ତ୍ତା ହେଉଛି ମାନବିକତା ଲାଗି ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ମାନବତାର ସେବାଥି ନିୟୋଜିତ ସ୍ୱୟଂ ସେବକମାନଙ୍କର ଚେଷ୍ଟା ଓ ଅତୁଟ ପ୍ରତିବଦ୍ଧତାକେ ରେଡ଼କ୍ରସ୍ ଦିବସ ଅବସରରେ ପ୍ରଶଂସା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଶ୍ୱ ରେଡ଼କ୍ରସ୍ ଦିବସ ଅବସରରେ ସ୍ୱେଚ୍ଛାସେବୀମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ଗୋଟେ ସୁରକ୍ଷିତ ସମାଜ ଗଠନ ଲାଗି ଦୟା, ଏକତା ଓ ମାନବିକ ସେବା ଲାଗି ସାମୂହିକ ପ୍ରତିବଦ୍ଧତାକେ ବରକସ କରବାରକେ ଆହ୍ୱାନ ଦେଇଛନ୍। ବିଶ୍ୱ ରେଡ଼କ୍ରସ୍ ଦିବସ ଅବସରରେ ବୌଦ୍ଧ ଟାଉନହଲ୍ନ ଗୋଟିଏ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାରକେ ଆଧାର କରିକରି ଛାତ୍ର ଜୀବନରୁ ଦେଶ ସେବା କରବାର ଲାଗି ଆଗ୍କେ ଆସବାରକେ ପରାମର୍ଶ ଦେଇଛନ୍। ଥାଲେସେମିଆ ରୋଗ ବାବଦେ ସଚେତନତା ବଢ଼ାବାର ଆଉ ପୀଡ଼ିତ ରୋଗୀମାନଙ୍କୁ ସହଯୋଗ କରବାର ଲକ୍ଷ୍ୟଟି ଫି ବଛର ଆଜିର ଦିନେ ବିଶ୍ୱ ଥାଲେସେମିଆ ଦିବସ ପାଳନ କରାଯାଉଛି। ଏ ବଛର ଏ ଦିବର୍ଷ ବାର୍ତ୍ତା ହେଉଛି ଦୂରିଆ ନାଇଁ ରହିକରି ରୋଗୀମାନଙ୍କୁ ଚିହ୍ନଟ କରବାର ଆଉ ସମର୍ଥନ ଦେବାର। ଥାଲେସେମିଆ ଗୋଟିଏ ରକ୍ତ ବିକାର ସମସ୍ୟା। ଦେଶରେ ଥାଲେସେମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ଆଉ ରାଜ୍ୟ ସରକାର ତାର ନିରାକରଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ସାମାଜିକ ସଚେତନତା ଆର୍ ସାମୂହିକ ଚେଷ୍ଟା ଜରିଏ ଏ ରୋଗକେ ନିୟନ୍ତ୍ରଣ କରିହେବା। ସମୟ ଜାନିକରି ପରୀକ୍ଷା ଆର୍ ପରାମର୍ଶ ଏ ରୋଗ ପ୍ରତିରୋଧଟି ବହୁତ ଜରୁରୀ ଆଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍। ଏ ରୋଗର କାରଣ ଆଉ ଚିକିତ୍ସା ବାବଦେ ଲୋକ ସଚେତନ କରବାର ଲାଗି ଆଜି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ ଥାଲେସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ସଚେତନତା କାର୍ଯ୍ୟକ୍ରମ ଆଉ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହ ନ ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକଟି ଯୋଗ ଦେଇକରି ଜିଲ୍ଲା ନ ଚାଲୁଥିବା ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପମାନଙ୍କୁ ଧାରି ସମୟ ଭିତରେ ଶେଷ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ଅବସରରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ

ଦାସ ଆର୍ ସବୁ ଜିଲ୍ଲା ପରିଷଦ ସଭ୍ୟମାନେ ଯୋଗ ଦେଇଥିଲେ। ଦକ୍ଷିଣ ଆଣ୍ଡାମାନ ସାଗରନ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଲୟ ଆହୁରି ଘନୀଭୂତ ହୋଇକରି ଆଇବା 12-13 ତାରିଖ ବେଲ୍କେ ଲଘୁଚାପର ରୂପ ନେଇପାରେ। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଇବା 2-3 ଦିନ ଭିତରେ ରାଜ୍ୟ ସବୁନୁ ଜହ ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଇବାକାଲ ଶପଥ ନେବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ବିକାଶ ଦି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରିବା ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦେଲେ ଜୋର। ଆଉ ଦକ୍ଷିଣ ଆଣ୍ଡାମାନ ସାଗର ସୃଷ୍ଟି ହୋଇଛେ ଘୂର୍ଣ୍ଣିବଲୟ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି. ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ. ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା. କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍. ଦେଶର ସୁରକ୍ଷା ବ୍ୟବସ୍ଥା ସୀମାରକ୍ଷା ସମେତ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି. ପଶ୍ଚିମବଙ୍ଗରେ ବିଜେପି ସଂସଦୀୟ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀ ନିର୍ବାଚିତ ହୋଇଛନ୍ତି. ଏଥିସହିତ ସେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଛି. ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ

0: ଦେଇ ଚାଷୀମାନଙ୍କର ଉନ୍ନତି ଓ ସମୃଦ୍ଧି କାମନା କରିଥିଲେ। ପାରମ୍ପରିକ ଭାବେ ହଳ ବଳଦ ସାହାଯ୍ୟରେ ଅତିଥିଗଣ ଚାଷ ଜମିରେ ଧାନ ବିହନ ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାବେଶ କାର୍ଯ୍ୟକ୍ରମରେ ଅତିଥିଗଣ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରି କହିଥିଲେ କୃଷି ରଥର ଶୁଭାରମ୍ଭ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ
1: ସେମାନଙ୍କ ପାଇଁ ଆଜିର ଦିନ ହେଉଛି ଏକ ପ୍ରମୁଖ ଦିନ। ଏ ବର୍ଷର ଚାଷ ଆରମ୍ଭ କରିବେ, ପୃଥିବୀ ମାଆକୁ ପୂଜା କରିବେ, ଇନ୍ଦ୍ର ଦେବତାଙ୍କଠୁ ଆରମ୍ଭ କରିକି ସମସ୍ତ ଦିବପାଳଙ୍କୁ ନମସ୍କାର କରିକି କହିବେ ଯେ ଭଗବାନ ଏ ବର୍ଷ ମାଟିକୁ ଶସ୍ୟ ଶ୍ୟାମଳା କର, ଏ ବର୍ଷ ମୋର ଉତ୍ପାଦନ ବଢ଼ାଅ।
0: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ହ୍ରଦରେ ଯାତ୍ରୀମାନେ ଡଙ୍ଗାରେ ସୁରକ୍ଷିତ ଯାତାୟତ ଲାଗି ଡଙ୍ଗା ନିୟମ 2004କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଯାତ୍ରୀବାହୀ ଡଙ୍ଗାର ଲାଇସେନ୍ସ ରହିଥିବା ବାଧ୍ୟତାମୂଳକ ହୋଇଥିବା ବେଳେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପରିଧାନ, ଲାଇଫ୍ ବୟ ଆଦି ସୁରକ୍ଷା ସାମଗ୍ରୀ ସାଙ୍ଗରେ ନେଇ ଚିଲିକା ଭିତରକୁ ଡଙ୍ଗାରେ ଯାତ୍ରା କରିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳ ବୈଶାଖୀ ଓ ଘୂର୍ଣ୍ଣିବାତ୍ୟା ଘଟୁଥିବାରୁ ଚିଲିକା ହ୍ରଦରେ ଯାତ୍ରୀବାହୀ ଡଙ୍ଗା ଓ ବୋଟ୍ ଚଳାଚଳ ସମୟରେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ସହିତ ଆଗକୁ ଆସୁଥିବା ମୌସୁମୀ ବର୍ଷାର ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ଅଧିକ ରହିଛି। ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ପରିସରରେ ଗତ 24 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠ କରାଟେ ପ୍ରତିଯୋଗିତା ସମାପନ ହୋଇଛି। ଜିଲ୍ଲାରୁ ପ୍ରାୟ 650 ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗର ଆୟୋଜିତ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ସମୁଦାୟ 16 ପଦକ ହାସଲ କରିଥିବା ବେଳେ ସ୍ୱର୍ଣ୍ଣ, 3 ରୌପ୍ୟ ଓ 9 କାଂସ୍ୟ ପଦକ ହାସଲ କରିପାରିଛି। ବାଲୁଗାଁ ମହାବିଦ୍ୟାଳୟ ପରିସର ସ୍ଥିତ ପଡ଼ିଆରେ ଗତ 24 ତାରିଖଠାରୁ ଆରମ୍ଭ ହୋଇ ଦୀର୍ଘ 5 ଦିନ ଧରି ଚାଲିଥିବା ପୁସ୍ତକ ମେଳା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ମେଳାର ଉଦ୍ଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଚିଲିକାର ତଟଦେଶରେ ଆୟୋଜିତ ଏହି ପୁସ୍ତକ ମେଳା ପାଠକ, ଲେଖକ, ପ୍ରକାଶକ ଓ ସାହିତ୍ୟକୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବା ସହିତ ସାହିତ୍ୟ ସାଧନା ମାନବକୁ ଉଚ୍ଚ ମୂଲ୍ୟବୋଧ ଦେଇଥାଏ ବୋଲି କହିଛନ୍ତି।
1: ସିଏ କୋଉଠି ନା କୋଉଠି ଆମ ସମସ୍ତଙ୍କୁ ପୁସ୍ତକ ମେଳାକୁ ଆସିବା, ବିଭିନ୍ନ ବର୍ଗର ବହିକୁ ଦେଖିବା, ଖଣ୍ଡିଏ ବହିକୁ ଯିବା, ସେ ବହିଟିରେ କଣ ଅଛି ତାକୁ ପଢ଼ିବା।
0: ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ବାଣପୁର ଓ ଚିଲିକା ମାଟିରେ ବହୁ ସାରସ୍ୱତ ସାଧକ ଜନ୍ମ ନେଇ ଏହି ମାଟିକୁ ମହିମା ମଣ୍ଡିତ କରିଛନ୍ତି ବୋଲି କହିଥିଲେ। ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସୁଦନ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଦାସଙ୍କ ପ୍ରତିମୂର୍ତ୍ତିରେ ଅଧିବକ୍ତା ଶିବସୁନ୍ଦରଙ୍କ ନେତୃତ୍ୱରେ ପୁଷ୍ପ ସ୍ଥାନୀୟ ମା ବରୁଣେଇ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲ୍ସ ଫୋରମ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ 49 ଯୋଡ଼ି ସାମୂହିକ ବିବାହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ପ୍ରଶାନ୍ତ କୁମାର ଜଗଦେବ 49 ଯୋଡ଼ି ବରକନ୍ୟାଙ୍କୁ ରୂପାର ମଙ୍ଗଳସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ପ୍ରଦାନ କରିଥିଲେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ରାତି 7:30 ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ ଏ ବିଜ୍ଞାପନ ପରେ।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି

0: ପ୍ରସାରଣ କରାଯାଉଛେ
1: ହଏ ଦଦା ଦଦା ପ୍ରସାରଣ ହଉଛେ
0: ହଇ
1: ଆର୍ ଏନ୍ତା ଜାଗାକେ ପହଞ୍ଚୁଛେ ଯେନେ ଇ ମୋବାଇଲ ନେଟୱାର୍କ ଟିଭି ଫୁନି ନେଇ ପହଞ୍ଚି ପାର୍ବା
0: ଦେଖରେ ବାବୁ ଭିଡ଼ଭାଡ଼ ସମିଆତି ରେଡ଼ିଓ ଏକା କାମ ଦେସି
1: ହଏ ହଏ
0: ହଏ ତାର୍ ସଙ୍ଗରେ ବାବୁ ଯେତ୍କି ଆମର ଖବର ହେଲା ତେନ୍କେ ମନୋରଞ୍ଜନ ଧର୍ମୀ ଯେତ୍କି କାର୍ଯ୍ୟକ୍ରମ ମନେ ହେଲା ଖାଲି ମନୋରଞ୍ଜନ ବୋଇଲେ ନେଇ ହୁଏରେ ବାବୁ ଇନେ କେନ୍ତା ଜ୍ଞାନ ଫୁନି ବଢ଼୍ବା ତାର୍ ବି ବିଚାର କରାଯାଉଛେ ଆର୍ ସେନ୍ତା ରକମର କାର୍ଯ୍ୟକ୍ରମ ଫୁନି ପ୍ରସାରଣ କରାଯାଉଛେ ହେଁ ଛୋଟ ଛୋଟ ଛୁଆମାନଙ୍କର ଲାଗି କାର୍ଯ୍ୟକ୍ରମ ହଉଛେ ମାଆ ଭଉଣୀମାନଙ୍କର ଲାଗି କାର୍ଯ୍ୟକ୍ରମ ହଉଛେ ଚାଷୀ ଦଦା ମାଆ ଭଉଣୀମାନଙ୍କର ଲାଗି ତ ଆମେ କାର୍ଯ୍ୟକ୍ରମ ତ କରୁଛୁ ହେଁ ଆରୁ କେତେ ନି କେତେ କଥା ବୋଲୁ ଆମ ରେଡ଼ିଓ ଟି ଆମେ ଶୁଣି ପାରୁଛୁ
1: ହଏ ଦଦା ଇଟା ତ ପୁରା ଗଏଣ୍ଟର କଥା କହିଲୁ ଦଦା
0: ହଏ ହଏ ହଏ
1: ତ ଦେଖନୁ ଏଦି ଆମର ଶିଳ୍ପୀ ଦଦା ମାନେ ଖେଡ଼ଲେ ନା କେଁ
0: ବୋଲୁଛୁ ହଏ ହଏ ହଏ ଯେରେ ବାବୁ ଇ ଶିଳ୍ପୀ ଦଦା ବୋଇଲେ ଆମର ହୃଷିକେଶ ମେହେର ଆର ବିଜୟ ଲକ୍ଷ୍ମୀ ନାନୀ
1: ହଁ
0: ଶିଳ୍ପୀ ନାନୀ
1: ବଡ଼ ହଁ
0: ସେମାନଙ୍କୁ ତ ଅନୁରୋଧ କର୍ମା ଯେ ବନେ ରସ ରସିଆ ଗାନା ପଦେ ଗାଇବେ ତ ହେଦି ପ୍ରସ୍ତୁତ ହେଲେ ନା ବୋଲୁ
1: ହଁ
0: ଆମର ଶିଳ୍ପୀ ଦଦା ଆର ଶିଳ୍ପୀ ଭଏନ୍ ଶୁଣିଦେଉ ତାଙ୍କର ଗାନା ପଦେ
1: ଶୁଣୁ।

0: ଆମର ସ୍ଥିତି ସେମିତି ଆମେ ଦୁଇଜଣ ଜନମର ସ୍ଥିତି ସେମିତି ଆମେ ଦୁଇଜଣ ଜନମ ଜନମ ଲାଗି ଆମେ ସ୍ୱାମୀ।
1: ଶିଳ୍ପୀ ଦଦାର ନାନୀ ଯେନ୍ ହିସାବରେ ଗାନା ବାଜନା କଲେ ମନ ପୁରା ଉଲ୍ଲାସ ହେଇଗଲା। ଦଦା
2: ଖାଲି ଉଲ୍ଲାସ ହେଲା ବୋଲେ।

0: କଳାହାଣ୍ଡି ଜିଲ୍ଲାରେ ଆମର ଚାଷୀ ଭାଇମନ୍ତ ଭିନ୍ନ ଭିନ୍ନ ପ୍ରକାର ଚାଷ କରୁଛନ୍, କେନ୍ ଅଞ୍ଚଳରେ ଧାନ ଚାଷ କରୁଛନ୍, କେନ୍ ଅଞ୍ଚଳରେ ମୁଗ ଚାଷ ବି କରୁଛନ୍, ଆର୍ କିଛି ଆମର ଜୀବଜନ୍ତୁ ପ୍ରାଣୀ ବି ପାଳନ କରୁଛନ୍। ତ ସେ ଭିତରୁ ଆମର କଳାହାଣ୍ଡି ଜିଲ୍ଲାନେ ଛେଲ ଚାଷ ଗୋଟେ ଅନ୍ୟତମ ଆଜ୍ଞା। ତ ଆମେ କେନ୍ତା କରି ଇ ଛେଲ ପାଳନ କଲେ ପଇସା ଦୁଇଟା ଲାଭ ପାଇପାର୍ମା, ଆଉ କେନ୍ତା କେନ୍ତା କିସମର ଛେଲ ରଖିଲେ ଆମେ ବଜାରରେ ବିକି କରି ପଇସା ପାଇମା, ସେ ବିଷୟରେ ଆଜି ଆମର ବୈଠକକେ ରିଟାୟାର୍ଡ CDBO ଡକ୍ଟର ପଦ୍ମନିଧି ପ୍ରଧାନ ଆଜ୍ଞା ଆସିଛନ୍। ତ ଆମେ ଆଜ୍ଞା ସାଙ୍ଗେ କଥାବାର୍ତ୍ତା କର୍ମା, କେନ୍ତା କରି ଲାଭଜନକ ଛେଳି ପାଳନ କରିପାର୍ମା। ପ୍ରଧାନ ଆଜ୍ଞା ଜୁହାର।
1: ଜୁହାର ଜୁହାର।
0: ତ ଆଜ୍ଞା ପ୍ରଥମ କରି କହନ୍ ଯେ ଆମର ଏଇ କଳାହାଣ୍ଡି ଜିଲ୍ଲାନେ ଆମର ଯେନ୍ ଚାଷୀ ଭାଇମାନେ ଛେଲ ପାଳନ କରବା ଲାଗି ଚାହୁଁଛନ୍, ସେମାନେ କେନ୍ତା କରି ଛେଲ ପାଳନ କଲେ ପଇସା ଦୁଇଟା ଠିକ ହିସାବରେ ପାଇପାରବେ?
1: ଦେଖନ୍, ଆମେ କାଁଥିର୍ ଲାଗି ଛେଳି ରଖମା, ଅସଲ କଥା ହେଲା ଆମକେ କହିବେ କି ମାଛ ଚାଷ କର ବେଲେ ଆମକେ ବନ୍ଦ ଗୋଟେ ଦରକାର, ଗାଈ ରଖମା ତାକେ ଆମକେ ଗୁହାଳ ଦରକାର, ଦାନା ଦରକାର, ତାଙ୍କର ଡାକ୍ତରଖାନାକେ ଦେଖାଇବା ଦରକାର, କେତେ ରକମର କଥା ଜର୍ସି ଇଞ୍ଜେକ୍ସନ ଆଣିକି ଦେବା ଦରକାର, ଆର୍ ଗୋଟେ କହିବା ଯେ ଆମ ଗଛ ଲଗ ସେନେ କାଣା ହବା ନା ଜାଗା ଦରକାର। ସେଥିର୍ ଲାଗି ଇଟା ସବୁଠାନୁ ସୁବିଧା, ମାନେ ଛେଳି ଏନ୍ତା ଜିନିଷ ଯେ ସବୁ ଜଳବାୟୁରେ ରହିପାରବା, ଥଣ୍ଡା ଜାଗାରେ ବି ରହିପାରବା, କାଶ୍ମୀରରେ ବି ରହିପାରବା, ଆର୍ ରାଜସ୍ଥାନରେ ବି ରହିପାରବା, କଳାହାଣ୍ଡି ରହିପାରବା, ଆର୍ ମାଲକାନଗିରି ରହିପାରବା। ତ ଇତାକେ କିଛି ଅସୁବିଧା ନାହିଁ ଜଳବାୟୁରୁ, ଆଉ ଇତାକେ କାଣା ହେସି ବେଶୀ ରୋଗ ବାଗ ନାଇଁ ହିଏ। ଆର୍ ଦୁସରା କଥା, ଇଏ ଝପଝପ ବଢ଼ସି, ମାନେ ଦିନକେ 30 ଗ୍ରାମ ଆଜିକାଲି ରେଟ୍ ଦେଖିଲା ବେଳକୁ ଦିନକେ 10 ଟଙ୍କା ଦେଇଛି, ମାସକେ 300 ଟଙ୍କା ଗୋଟେ ଛେଳି ଦେଇଛି, ଏନ୍ତା ଓଜନ ବଢ଼ିଯାଇଛି। ଇଏ ଯାହା ପାଇଲେ ବି ଖାଇ ଦେଇକି ଚଳିଦେବା, ମାନେ ତାକେ ଦାନା ଦେବାକେ ଦରକାର ନାଇଁ ପଡ଼ବାର। ଆମେ କାଣା କରୁଛୁ, ଖରାଦିନେ ବି ଶୁଖଲା ଡାଳ ପତ୍ର ଖାଇକିରି ବି ଛେଳିମାନେ ବଞ୍ଚେଇ ଦେଇପାରେ, 2 ଘଣ୍ଟା ଚରି ଦେଲେ ସେମାନଙ୍କର ପେଟ ଭର୍ତ୍ତି ହେଇଯାଇଛି। ଆର୍ ଯେନ୍ ଛାନେ ଝାଡ଼ ଜଙ୍ଗଲ ଅଛି ତ ସେଠାରେ ନାଇଁ କହନ, ସେମାନେ ଆରାମରେ ରହିପାରିବେ, ଆର୍ ଚାଷୀକେ କିଛି ଗୋଟେ ଦେବାକେ ନାଇଁ ପଡ଼େ ନା, ସେମାନେ ଚରିକି ଆଣିଲେ ଗୁହାଳେ ରଖିଦେଲା, ଏନ୍ତା କଣ କଥା।
0: ତ ବହୁତ ସୁନ୍ଦର କଥା ଗୋଟେ କହିଲେ ଆଜ୍ଞା, ଆମେ ଯଦି ଛେଲ ରଖମା ତାର ଲାଗି ଜାଗାର ବି ବିଶେଷ ଆବଶ୍ୟକତା ନାଇଁ ନା ଆଜ୍ଞା, ଆଉ କୌଣସି ପ୍ରକାର ତାର ଖାନାପିନାରେ ବି ଅସୁବିଧା ନାଇଁ ନା, ଡାଲ ପତ୍ର ଦେଲେ ବି ଖାଇବା, ଘାସ ଦେଲେ ବି ଖାଇବା, ଆଉ ଛେଲର କୌଣସି ସମସ୍ୟା ନାଇଁ ନା ବୋଲି ଆପଣ କହୁଛନ୍। ଆପଣ କହିବା ହିସାବରେ ଆଜ୍ଞା ଯେ ବହୁତ କମ ଦିନ ଭିତରେ ଆମେ ଅଧିକ ଉପାର୍ଜନ କରିପାରମା ଆଜ୍ଞା। ତ ଆଜ୍ଞା ଗୋଟେ କଥା କହନ୍ ଯେ ଆମର ଚାଷୀ ଭାଇମାନେ ତ ଅନେକ ପ୍ରକାର ସେମାନେ ବେପାର ବଣିଜ କରୁଛନ୍, ଚାଷବାସ କରୁଛନ୍, ଅନେକ ପ୍ରକାର କଥା କରିକରି ସେମାନେ ନିଜର ପେଟ ପୋଷୁଛନ୍ ଆଜ୍ଞା। ତ ଇନେ ଗୋଟେ ପ୍ରଶ୍ନ ଆଜ୍ଞା ଯେ ଆମେ ଛେଲ କାଁ କରି ରଖମା ଆଜ୍ଞା?
1: ଛେଲଟା କାଣ ହଉଛେ ଦେଖନ୍, ବର୍ତ୍ତମାନ ଆଜିକାଲି ମାର୍କେଟରେ ଆମେ ଗୋରସ ବିକିଲେ କାଣା ବଜାରକେ ନେଇକି ବିକିବାକୁ ପଡ଼ୁଛି, ଉଧାର ଦେବାକୁ ପଡ଼ୁଛି, ପଇସା ମାଗବାକୁ ପଡ଼ୁଛି, ଇଟା କାଣା ଛେଳି ଯଦି ରଖିଥିବା ଆମର ଗୋଡ଼ ତଳକେ ଆସିକି ନେସନ୍, ଆମେ କାହାକେ ଯାଇକି ଖୁସାମତ କରିବାକେ ନାଇଁ ପଡ଼େ, ଆମର ପାଖେ ଛେଳି ଥିଲେ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କଲା ଭଳିଆ।
0: ତ ଆପଣ କହିବା ହିସାବରେ ଆଜ୍ଞା, ଯେନ୍ତା ଚିନି ଟିକେ ପକେଇଦେଲେ କି ଗୁଡ଼ ଟିକେ ପକେଇଦେଲେ ଚାଟିର ଅଭାବ ନାଇଁ ନା, ଛେଲ ଗୋଟେ ରଖିଲେ କି ଛେଲ ଗୋଟେ ମାରିକରି ମାଂସ ବିକିଲେ ତାକେ ଘିନିକି ନେବାର ଲୋକର ବି ଅଭାବ ନାଇଁ ନା? ତ ଆଜ୍ଞା ଗୋଟେ କଥା କହନ୍, ତ ଯେତେବେଳେ ଜଣେ ଛେଳି ପାଳନ କରିବା ଲାଗି ଚାହିଁବା, ନୂଆ କରି ବଜାରକେ ସେ ଛେଲ ଘିନି ଯିବା, ସେ କାଁ କାଣା ଦେଖିକରି ସେ ଛେଲ ଘିନିବା ଆଜ୍ଞା?
1: ଭଲ କଥା ପଚାରିଲେ, ଆମେ ଛେଲ ବଜାରକେ ଯାଇସୁଁ ଆର୍ ଦେଖସୁଁ, ଦେଖିକରି ସାଙ୍ଗେ ସାଙ୍ଗେ ମୂଲେ ଆରମ୍ଭ କରିଦେସୁଁ କେତେ ନେବୁ ବୋଲିକରି, ହେତି ଜାଗାରେ ଭୁଲ କରିଦେସୁ। ଛେଲ ଘିନିଲା ବେଳେ କାଁ କାଁଟା ଦେଖ ମନେ ରଖନ୍, କାଣା ନା ତାର ନାକୁ ସିଙ୍ଗଣ ନାଇଁ ବାହାରୁଥିବାର ଅଛି
0: ଆଜ୍ଞା,
1: ଆଖିରୁ ଚିପ୍ରା ନାଇଁ ବାହାରୁଥିବାର ଅଛି, ଛେଳିକେ ଛାତି ଦୁଇ ଆଡ଼େ ପିଟି ଦେବ ନାଇଁ, ଖାସି ନାଇଁ ହଉଥିବାର ଅଛି, ଖାସି ଥିଲେ ବେମାର ଅଛି ବୋଲି ଜାଣିଦେବ, ଛେଲ ଲେଣ୍ଡି ଲେଣ୍ଡି ହଗୁଥିବାର ଅଛି, ଗାଈ ଭଳିଆ ଗୋବର ବାଗିରେ ହଗୁଥିଲେ ଅସୁବିଧାଟା, ସେଟା କୃମି ବେମାର ହେଇଛେ। ତାପରେ ଆଉ ଗୋଟେ ଅଛି ଧୂପେନ ବୋଲି ଆପଣ ଜାଣିଛନ୍, ଧୂପେନ ବୋଲି ଛାତି ଉପରଟା ସେଟା ଓସାର ହେଇଥିବା, ଯେତେ ଓସାର ହେବା ସେଟା 2-2 ଛୁଆ ଦେଶୀ। ଆର୍ ଗୋଟେ ଛେଲ ଯଦି କିଣିବ ଅନାକେ ଟିକେ ଦେଖ, ଚିର 2 ସମାନ ହେଇଥିବା ଆର୍ ପନା ମାନେ ଟାଣ ନାଇଁ ହେଇଥିବା, ବେଲେ ଟାଣ ଥିଲେ ଗୋରସ କମ୍ ଦେଶୀ, ସେଥି ପିଲା ବଞ୍ଚି ନେଇ ପାରେ, ସେଥିଲାଗି ପନା ସମାନ ଥିବା, ଚିର ମାନେ ସମାନ ସମାନ ଥିବା, ଦେହଟା ଚିକଣ ଥିବା, ଏତିକି ଦେଖିକି କିଣିବ। ଆର୍ ଅସଲ କଥା ହେଲା ଖୁରା ମାନକେ ଦେଖ, ଖୁରା ଚକୁଆ ଯଦି ହେଇଥିବା ବଜାରରେ ଆଣିକି ବିକି ଦେଉଥିବା ବେଲେ ଖୁରା ମାନେ ତଳ ଉପର ହେଇଯାଇଥିବା, ସେ ଚାଲି ନେଇ ପାରେ। ଆର୍ ଗୋଟେ ଅସଲ କଥା ହେଲା, ଛେଲ ବଜାରରେ ଆଣିକିରି ବିକ୍ସନ୍, ଗୋଟେ ଗୋଟେ ବାଇରି କିନ୍ଦେଲା ବାଗିରି ହେସନ୍, ହେତିକି ବେଳେ କାଣା କର ତମେ ଅମରି ଡାଳ ଗୋଟେ ଧରିକି ଯାଇଥିବ, କାଣା ଯେନ୍ ମାନେ ଅମରି ଡାଳ ଖାଇସନ୍ ସେମାନେ ବାଇରି ବାଇରି କିନ୍ଦରସନ୍, ତେଣୁକରି ଅମରି ଡାଳ ଗୋଟେ ଦେଖେଇ ଦେଲେ ଯଦି ଛେଳି ଖାଇଦେଲା ବେଲେ ସେ ଛେଳିକେ ନାଇଁ ଘିନ୍ବ। ଆର୍ ଗୋଟେ କଥା କାଣା, ମାନେ ଯେନ୍ ମାନେ ବିକ୍ସନ୍ ବଜାରରେ ଆଣିକିରି, ସେମାନେ ବି ଗୋଟେ ଛେଳିକେ ଫୁଲେବା କାଜେ ମୁଁ ଦେଖିଛେ, ଆମର ଭଲିଆ ଅଛେ ବନ ଭଲିଆ ଦେଖିଛନ୍, ଛେଳି ମାନକେ ବାନ୍ଧସନ୍ ଯେ
0: ଆଜ୍ଞା,
1: ହେଟାକେ କାଟି ଦେଇକରି ଧୂଆଁ କରିକିରି ରାତିରେ ତାଙ୍କର ଦେହରେ ମାରିଦେଲେ ସକାଳକେ ଏକଦମ ଦେଖ ଦେଖିବ ଯେ 5 କେଜିର ଛେଳିଟା 10 କେଜି ବାଇକି ଦୁସୁଥିବା, ସେଟାକେ ସମସ୍ତେ ଘିନ୍ବାକେ ଦୌଡ଼ି ଯାଏସନ୍। ସେଟା କେନ୍ତା କରି ଜାଣିବ ନା, ହାତ ମାରିଦେବ, ଆର୍ ଯଦି ଭଲିଆ ଗନ୍ଧ ଆସିଲା ବେଲେ ସେ ଛେଳିକେ ନାଇଁ ଘିନ୍ବ। ତାପରେ କାଣା, ସବୁବେଳେ ଦେଖବ ଦୁଇ ଦାନ୍ତର ଛେଳି ଘିନ୍ବ, ପୁରା ଦାନ୍ତ ପୁରେଇ ଥିଲାଟା ଭୁଲରେ ନାଇଁ କିଣିଦେବ।
0: ଏଇଟା ତ ଆଜ୍ଞା ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ଯେନ୍ ଆମର ଚାଷୀ

0: ଭାଇ ମାନେ ଛେଲ ପାଳନ କରିବା ଲାଗି ଚାହୁଁଛନ୍ ଆଉ ବଜାରକେ ଯାଇକରି ଛେଲ ଘିନିବା ଲାଗି ଚାହୁଁଛନ୍, ଯଦି ଆପଣଙ୍କ ହିସାବରେ ଯଦି ସେମାନେ ଯେନ୍ ଯେନ୍ କଥା କହିଲେ ସେଟା ଯଦି ଟିକେ ଧ୍ୟାନ ଦେବେ ଆର୍ ଛେଲ ଘିନିବେ, ନିଶ୍ଚିତ ଭାବରେ ଠକେ ନେଇ ପଡ଼ନ୍ ଆଜ୍ଞା। ତ ଆଜ୍ଞା ଗୋଟେ କଥା କହନ୍ ଯେ ଆମର ଏଇ ଅଞ୍ଚଳ ଲାଗି ଆଜ୍ଞା, ବିଶେଷ କରି ଆମର କଳାହାଣ୍ଡି ଅଞ୍ଚଳ ଲାଗି କେନ୍ କେନ୍ କିସମର ଛେଲ ପାଳନ କଲେ ଏଇ ଜଳବାୟୁରେ ଠିକ ହିସାବରେ ବଢି ପାରବା, ସେ ବିଷୟରେ କହନ୍ ଆଜ୍ଞା।
1: ଅସଲ କଥା ହେଲା ଛେଳି ବହୁତ ପ୍ରକାର ଅଛେ, ଆମ ଗଞ୍ଜାମ ଛେଳି ଅଛେ, ମାରାଗୁଡ଼ା ଛେଳି ଅଛେ, ସିରୋଇ ଅଛେ, ଯମୁନାପାରି ଅଛେ, ଏଇଟା ସବୁ ରକମର ଛେଳି ଅଛେ। କିନ୍ତୁ ଆମର କଳାହାଣ୍ଡି ଲାଗି କାଣା ହେଇଛି ନା, ମାରାଗୁଡ଼ା ଛେଳିଟା ହଉଛି ବଣିଆ
0: ଆଜ୍ଞା।
1: ଏଇଟା କୁମନା ନୂଆପଡ଼ା ମଝିରେ ଗୋଟେ କୁରୁମପୁରୀ ବୋଲି ଗୋଟେ ବଜାର ଅଛେ, ସେନେ ମାରାଗୁଡ଼ା ଛେଳି ଗୋଟେ ବୋଲି ମିଳିଛି, ଆର୍ ସିଂ ମାନେ ତାର ପଚକେ ପଚକେ ହେଇଥିସି ଆର୍ ଉଚା ହେଇସି, ଆଉ ଗୋଟେ ଭଲ ଛେଳି ଗୋଟେ 38 କେଜିରୁ 40 କେଜି ପନ୍ତେ ହେସି, ଆର୍ ସେଟା ଦୁଇ ଦୁଇଟା ଛୁଆ ଦେସନ୍। ସେ ଛେଳିଟା ଆମର କଳାହାଣ୍ଡି ଲାଗି ସୁବିଧା ହେ, ସେଟା ରଖିଲେ ଏତେ ବେମାର ନାହିଁ ହୁଏ। କିନ୍ତୁ ଆମେ ଯଦି ଚିପିଲିମାରୁ ଆଣିବା, ଅନ୍ୟ ଫାର୍ମ ମାନଙ୍କରୁ ଆଣିବା, ତାହେଲେ କାଣା ହେସି ସେଟା ମାନେ ଏଇ ଜଳବାୟୁକେ ଠିକ କରି ଚଳି ନେଇ ପାରନ୍, ସେଥିଲାଗି ଆମେ ବଡ଼ ଅସୁବିଧା ପଡ଼ିଛି ଗୋଟେ ଗୋଟେ ଥର। ଆଚ୍ଛା, ଆମର ଇନେ କାଣା ହେସି, ଆମର ତିନିଟା ବଜାର ଅଛେ କଳାହାଣ୍ଡି ଜେନେରାଲି, କୁରୁମପୁରୀ ବଜାର ଗୋଟେ, ଆର୍ ବାଲିପଡ଼ା ବଜାର ଗୋଟେ, ଆର୍ ଧରମଗଡ଼ ବଜାର ଗୋଟେ। ଏଇଟା ହଉଛି ବଡ଼ ବଜାର ଆମର ଦେଖା ଗଲେ। ଏଇ ବଜାରରେ ଛେଳି ମାନେ ମିଳିଛି, ବୁକା କିଣିଲା ବେଳକେ ସବୁବେଳେ ମନେ ରଖିଥିବ କାନ ଟିକେ ଲମ୍ବା ଥିବା, ଆର୍ ଅଣ୍ଡା ମାନେ ତାଙ୍କର ବଡ଼ ବଡ଼ ଥିବା, ଆର୍ ଅଣ୍ଡା ଗୋଟେ ଛୋଟ ଥିବା ବଡ଼ ଥିବା ବେଳେ କେନ୍ ଚିପି ଥିବା ନାଇଁ ହେଇଥିବା ଏମିତି, ସେଟା ମାନେ ଇଏ ନାଇଁ ଜନ।
0: ପ୍ରଧାନ ଆଜ୍ଞା ବହୁତ ସୁନ୍ଦର କଥା ଆପଣ କହିଲେ। ଏବେ ଗୋଟେ କଥା କହନ ଆଜ୍ଞା, ଆମେ ତ ଛେଳି ଘିନି ଆନମା, କିନ୍ତୁ ତାକେ ଯଦି ଆମେ ଠିକ ହିସାବରେ ନେଇ ରଖମା, ଠିକ ହିସାବରେ ଲାଳନ ପାଳନ ନେଇ କରମା, ବେଲେ ଛେଳିଟା ବଞ୍ଚି ନେଇ ପାରେ ଆଜ୍ଞା। ତ ପ୍ରଥମ କଥା ହେଲା, ତାର ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା, ଯେନ୍ତା ମନୁଷ୍ୟ ଲାଗି ଘର ଦରକାର, ସେନ୍ତା ଛେଳି ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା। ତ ଏଇ ଯେନ୍ ଛେଳି ଲାଗି କେନ୍ତା ଗୁହାଲରେ ରଖିଲେ ଠିକ ହିସାବରେ ବଢି ପାରବା, ସେ ବିଷୟରେ କହନ ଆଜ୍ଞା।
1: ଗୋଟେ ଛେଳି କାଜେ ଓସାର ତିନି ହାତ ଲମ୍ବା, ଗୋଟେ ଛେଳି କାଜେ ଦରକାର ହେସି, ତାନୁ କମ କଲେ ବି ଚଳବା। କିନ୍ତୁ ଆମେ କାଣା କରସୁଁ, ଛେଳି ଗୁହାଲରେ ଆମେ ମଞ୍ଚା କରି ବି ରଖସୁଁ। ମଚା ଗୁହାଲ ଯଦି କରବ ତାହେଲେ କାଣା ହେବା ନା, ମଚା କରି କରି ଆମେ ଦେଖିଛୁ ମଚା ତଳେ ଯେନ୍ ଗୋବର ଲେଣ୍ଡି ପିସାବ ସବୁ ପଡ଼ସି, ସେନେ ଗୋଟେ ଗ୍ୟାସ ବାହାରସି। ସେ ଗ୍ୟାସ ବାହାରିଲେ କାଣା ହେବା ନା, ସେ ବେମାର ହେସି, ଦେଖବ ଛେଳି ମାନେ ଖାସୁଥିବେ, ହେଟା ଫପସା ଖରାପ ହେଇଯାଇସି। ତେଣୁ ସେ ଗ୍ୟାସ ବାହାରବାଟା କମ କରବା, ଆମେ ତାକେ ସଫା କରସୁ ବୋଲି କହିସୁ। କିନ୍ତୁ ଗୋଟେ ଗୋଟେ ଗୁହାଳ ଦେଖସି ଯେ ତଳେ ଏକଦମ ଲଣ୍ଡି ଜମା ହେଇଛି, ପିସାବ ଜମା ହେଇଛି, ଯେନ୍ତା କରି ଲୋକ ଗୋଟେ ଯଦି 2-3 ଘଣ୍ଟା ଭିତରେ ଶୋଇପାରବା ବେଲେ ସେ ଗୁହାଳ ଠିକ। ତେଣୁ କରି କାଣା କରବ, ମଞ୍ଚା ଯେନ୍ କରସ, ମଞ୍ଚା ତଳେ ଗୋଟେ ପଲିଥିନ ହଉ କି ଜରି ଗୋଟେ ହଉ, ଏମିତିଟା ଗୋଟେ ଗୁରେଇ କରି ତଳକେ ଲମ୍ବେଇ ଦେଇଥିଲେ, ପିସାବ ତାର ପୂର୍ବରେ କାନ୍ଥ ତଳକେ ଦେଖେଇ ଦେଇଥିଲେ, ସେ ତଡ଼ାକେ ଭାଗି ଆସବା, ତମେ ସଫା କରବାକେ ସୁବିଧା, ଆରୁ ସେ ଭିତରେ ଗ୍ୟାସ ନାଇଁ ହିଏ। ଏଇଟା ଗୋଟେ, ଯଦି ଏଇଟା ମଞ୍ଚା ନାଇଁ କରିପାର ଯାର ଅସୁବିଧା ନାଇଁ ନା, ତମେ କାଣ କରବ, ହାତେ ବାଲି ଦେଇଦେବ ଗୁହାଳଟି, ଖାଲି ବାଲି ଦେଇଦେଲେ କାଣ ହବା, ପିସାବଟା ଝିକି ଦେବା ତଳକେ, ଲଣ୍ଡି ତମକେ ବନ୍ଦ ଦେଇଦେବ, ବେଲେ ସେ ଗୁହାଳଟା ସୁଖା ରହିବା। ଯେନ୍ଟା ସୁଖା ରହିବା ଗୁହାଳଟା ଗନ୍ଧ ନାଇଁ ହିଏ, ସେ ଗୁହାଳଟି ଛେଳି ମାନେ ବଢିଆ ବଢି ପାରସନ୍, ଏ କଥା। ଦ୍ୱିତୀୟ କଥା କାଣ ହେଲା, ଆମେ କାଣା କରସୁ, ବୁକାକେ ମାଇକେ ଗୋଟେ ଠାନେ ଝପେଇ ଦେସୁ, ସେଟା ତ ଅସୁବିଧା, କାଣା ଗର୍ଭିଣୀ ଛେଳି ଥିବା ତାର ପାଖେ ବୁକା ଛାଡ଼ିଦେବା, ହେଲେ କାଣା ହେଇଛି ନା, ବକଳେଇ ଦେସନ୍। ତେଣୁ ଅସୁବିଧା, ତମେ ବୁକାକେ ଅଲଗା ଗୋଟେ ଘରେ ରଖବ, ଆର୍ ଉତରେଲା ଛେଳି ମାନକେ ଅଲଗା ରଖବ, କରି ମାନକେ ଅଲଗା ରଖବ, ଛୁଆ ମାନଙ୍କ ଅଲଗା ରଖବ, ବୋଲେ ତମେ ଅସୁବିଧା ନେଇ, ତମେ ଘର ବିରାଟ କରିବାକେ ଦରକାର ନାହିଁ, ଦେଢ଼ ହାତ କି 2 ହାତ ଗୋଟେ ଗୋଟେ ଚାଲ ଅଲଗା ଅଲଗା କରିଦେଲେ ଛେଳି ମାନେ ସେଟା ଅଭ୍ୟାସ ହେଇଗଲେ, ଯାହାର ଗୁହାଳ ସେ ଯାଇକି ରହିସନ୍।
0: ଆଚ୍ଛା ଆଜ୍ଞା, ଏଇଟା ତ ଆପଣ ଗୁହାଳର କଥା କହିଲେ, ବହୁତ ସୁନ୍ଦର ସୁନ୍ଦର କଥା କହିଲେ। ଆପଣ ଯେନ୍ ଶ୍ରୋତା ବନ୍ଧୁ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଯଦି ଆପଣଙ୍କର ହିସାବରେ ଯଦି ସେମାନେ ଗୁହାଳ ବନେଇବେ, ଗୁହାଳକେ ସଫା ରଖବେ, ବେଲେ ନିଶ୍ଚିତ ଭାବରେ ଛେଳିଟା ବଢି ପାରବା ଆଜ୍ଞା। ତ ଆଜ୍ଞା, ଏଇଟା ତ ଗୁହାଳର କଥା କହିଲେ, ଆଉ ଗୋଟେ କଥା ହେଲା ଆଜ୍ଞା, ଏ ଛେଳ ମାନକେ ଆମେ କାଣା ଖାଇବାକେ ଦେଲେ ଠିକ ହିସାବରେ ଜଲ୍ଦି ଜଲ୍ଦି ବଢି ପାରବା, ସେ ବିଷୟରେ କହୁନ ଆଜ୍ଞା।
1: ଦେଖ, ଛେଳି ତ ଚରେଇବାକେ ନେସନ୍, ଛେଳି ଚରି କରି ବୁଦା ଜଙ୍ଗଲ ଥିଲେ ତ ଖାଇକରି ଆସନ୍, ତଥାପି ସେଙ୍ଗା ଯେନ୍ ଜାତୀୟ ଡାଲ ଥିବା ସେଙ୍ଗା ବେଲେ କାଣା, କାନ୍ଦୁର ହେଲା, ବିରି ହେଲା, ଝୁଡୁଙ୍ଗ ହେଲା, ଏମିତି ଜିନିଷ ମାନେ ଦେଲେ, ଆମେ ଯେନ୍ତା ମାଛ ମାଂସ ଖାଉଛୁ ତାକେ ସେନ୍ତା ଛେଙ୍ଗା ଜାତୀୟ ଡାଳ ମାନେ ଦରକାର ହେସି, ଚରି ବୋଲି ଆସିଲେ ଦେବ। ଅସଲ କଥା ହେଲା, ସମସ୍ତେ ଭୁଲି ଯାଏସନ୍ ଯେ ଛେଳିକେ ଲୁଣ ନାଇଁ ଦେବାର, ଲୁଣ ଟିକେ ଯଦି ଛେଳିକେ ନାଇଁ ଦେବ ତାର ଗାଗର ସହଜରେ ଧରେ ନାହିଁ। ଆମେ ଯେନ୍ତା ଲୁଣ ଖାଉଛୁ ଛେଳିକେ ନିହାତି ଦରକାର ହେସି, କିନ୍ତୁ ଘରେ ଆଣିକିରି ଭାତ ମଡ଼ ଯେନ୍ ଦେସନ୍ ବେଶୀ ବେଶୀ ନାଇଁ ଦିଅ, ମଡ଼ରେ ଲୁଣ ଟିକେ ପକାବ, ଆର୍ ମିନେରାଲ ମିକ୍ସଚର ବୋଲି ମିଳିଛି ବଜାରରେ, ସେଟା ଯଦି ଦେବ ତ ଭଲ କଥା, ନାଇଁ ତ ତମେ କାଣ କରବ, ସାମକା ବୋଲି ଜାଣିଛ, କୋରେନ୍ କୋରେନ୍
0: ଆଜ୍ଞା
1: କୋରେନ୍, ସେଟାକେ କାଣ କରବ, କୋରେନ୍କେ ଆଣିକିରି ପୋଡ଼େଇ ଦେବ, କେତେ କୋଡ଼େଇ ଦେଇକି ଦୁର୍ମୁସରେ ତାକୁ ପିଟିଦେଲେ ଗୁଣ୍ଡ କରିଦେବ, ସେଟା ମିନେରାଲ ମିକ୍ସଚର କାଲସିୟମ ହେଇଗଲା, ହେଟାକେ ଗାଁ ଗହଳିର ଲୋକ ବି କରିପାରିବେ। ସେଟାକେ ଗୁଣ୍ଡ କରିକିରି ଟିକେ ଟିକେ ଯଦି ମଡ଼ରେ ନୁଣ ଟିକେ ଦେଇକିରି ଦେବ, ସେଟା ଝଁ ଝଁ କରି ବଢ଼ସନୁ, ସେଟା ମାନେ ଖାଇବାକେ ଦେଲା ବେଳକୁ ତମେ ଠେଙ୍ଗା ଡାଳ କିଛିଟା କିଛି ଦେବ, ନହେଲେ ଯେତେବେଳେ ମିଳିଛି ମୁଗଫୁଲି ଡାଳ, ମୁଗ କୁଇଟ ଏମିତି ମାନେ ରଖିଥିବ, ବର୍ଷା ଦିନ ମାନଙ୍କରେ ଟିକେ ଟିକେ ତାକେ ଦେଇ ଦଉଥିବ, ବେଲେ ତମକେ ଅସୁବିଧା ନାଇଁ ପଡ଼େ।
0: ତ ଆଜ୍ଞା, ଆମର ଶ୍ରୋତା ବନ୍ଧୁ ମାନେ ଗୋଟେ କଥା ଜାଣିବା ଲାଗି ଚାହୁଁଛନ୍, ଯେନ୍ ମାନେ ବି ଛେଲ ପାଳନ କରିଛନ୍, ଗୋଟେ ଚିପେଇବାର ଜିନିଷ ଗୋଟେ ଅଛେ, ତ ଆମେ ଛେଲ ଛୁଆକେ ଆମେ ମେଲଛା କରବା ଲାଗି ଆମେ କେତେ ଦିନ ଚିପେଇବାର କଥା ଆଜ୍ଞା?
1: ଏଇଟା କାଣ କରସନ୍, ବଡ଼ ହେଲେ ଚିପେଇ ଦେଲେ ଅସୁବିଧା ହେଇଛି, ବଡ଼ ହେଲେ ତାର ଗର୍ଦ୍ଦନ ଫୁଲି ଯାଇଥିସି,

0: ବ୍ୟବସ୍ଥା କଲେ ଲାଭ କାଣା ହଉଛି?
1: ଯେନ୍ତା କି ବେଶୀ ପାନ ଜମି କରି ଗଛ ଯେନ୍ ନଷ୍ଟ ହେଇଯାଇଥିଲା ସେଟା ନେଇ ହେବାର ନା, ଆର ଘାସ ବସା ବୁଝିଲେ ଏଇଟିକେ ସୁବିଧା ହଉଛି।
0: ଯେନ୍ ଚାଷବାସ କଲେ ବି ତ ଆମର ରୋଗ ପୋକ ର ଗୋଟେ ସମସ୍ୟା ସବୁବେଳେ ରହୁଛି ଏକା, ତ
1: ରହୁଛି ରହୁଛି।
0: ହଁ, ତ ଏଇ ଯେନ୍ ଟମାଟୋ ଚାଷରେ କି ଆପଣ ଯେନ୍ ବାଇଗନ ଚାଷ କରୁଛନ୍ କି ଯେନ୍ ପିଆଜ ଚାଷ ଆପଣ କରିଛନ୍ ବୋଇଲେ କାଣା କାଣା ରୋଗ ପୋକ ସମସ୍ୟା ରହୁଛି?
1: ଆଚ୍ଛା, ଏଇ ଆମର ପିଆଜ ଚାଷ ଲାଗି ଝାଉଁଲା ରୋଗ ଗୋଟେ ହେସି। ହଁ, ବାଇଗନ ଟିକେ ବେଶୀ କିଡ଼ା ଲାଗୁଛନ୍, ଟମାଟୋ ରେ ବେଶୀ ନେଇ ଲାଗେ।
0: ହୁଁ ହୁଁ,
1: ଟମାଟୋ ରେ କମ ଔଷଧ ଦେଲେ ବି ହେଇଯାଇଛି, କିନ୍ତୁ ବାଇଗନ ଟା ଫଳିଲା ପରେ ପରେ ପ୍ରାୟ 7 ଦିନ ଥରେ ଦେଲେ ଯେ ରଖି ହଉଛି, ନହେଲେ ବହୁତ କିଡ଼ା ଲାଗିଛି।

0: ବିକ୍ରି ବଟାର ବ୍ୟବସ୍ଥା କାଣା ଅଛେ ଆପଣଙ୍କର ଗାଁରେ, ଆପଣ କେନ୍ତା କରି ବିକ୍ରି ବଟା କରୁଛନ୍?
1: ବିକ୍ରି ବଟାର ଟିକେ ପ୍ରୋବ୍ଲେମ ବହୁତ ରହୁଛେ, ସ୍ଥାନୀୟ ମାର୍କେଟରେ ଗୋଟେ ଦିନ ଏକା ବିକ୍ରି କରାହଉଛେ।
0: ଯେ ଟମାଟୋ ଯେନ୍ ଚାଷ କରୁଛନ୍, ଏକର ପ୍ରତି କେତେ ଖର୍ଚ୍ଚା କରୁଛନ୍ ଆର ଆପଣଙ୍କ ଲାଭ କେତେ ହଉଛେ?
1: ଆଜ୍ଞା, ଟମାଟୋରେ ବିଶେଷ ଖର୍ଚ୍ଚା ନେଇ ହେବା।
0: ହଁ ହଁ,
1: ଆର ଲାଭ 10 ଟଙ୍କା ହେଲେ ବି ଠିକ ମିଳୁଛି, କିନ୍ତୁ ବାଇଗନ ଚାଷରେ ଆଜ୍ଞା ଲାଭଟା ବିଶେଷ ନେଇ ହଉଛେ, ମୁଁ ଯାହା ଅନୁମାନ କରୁଛେ। ଏକର ପ୍ରତି 15,000 କି 20,000 ହେଲେ ବି ଆମକେ ଚାଷୀ ଲାଗି କ୍ଷତି ନେଇ ହେବା ଟମାଟୋରେ, କିନ୍ତୁ ବାଇଗନରେ 40,000-30,000 ହେଲେ ବି ବହୁତ ଯେନ୍ ଆମର ଔଷଧ ସ୍ପ୍ରେରେ ବେଶୀ ସରୁଛି।
0: ଆପଣ ଯେନ୍ କହୁଥିଲେ ପିଆଜ ଚାଷ ବି କରୁଛନ୍ ବୋଲିକରି, ଆପଣଙ୍କର ଖତ ସାର ଯାଇକରି, ଆପଣଙ୍କର ପରିଶ୍ରମ ଯାଇକରି, ଆପଣଙ୍କର ଚାରା ହେଲା କି ମଞ୍ଜି ହେଲା କି ସବୁ ପ୍ରକାର ବ୍ୟବସ୍ଥା କଲା ପରେ, ଆପଣ ଏକର ପ୍ରତି କେତେ ଟଙ୍କା ଖର୍ଚ୍ଚା କରୁଛନ୍ ପିଆଜ ଚାଷରେ, ଆର ଆପଣଙ୍କେ ଆପଣ ବିକ୍ରି ବଟା କରିସାରିଲା ପରେ ଆପଣଙ୍କୁ କେତେ ଟଙ୍କା ଲାଭ ମିଳୁଛି?
1: ନାଇଁ, ପିଆଜରେ ଯଦିଓ ଅନ୍ୟ ଜିନିଷ ଦେଖିଲେ ବେଶୀ ପ୍ରଫିଟ ନେଇ ହେଲେ ବି କ୍ଷତି ନେଇ ହେବାର, ଯେନ୍ତାକି ବାଇଗନ ଚାଷ ବେଶୀ ଔଷଧ ପତ୍ର ନେଇ ସରୁଛି, ସେନ୍ତା ପିଆଜରେ ସେ ତାର ଅପେକ୍ଷା ଭଲ ଲାଭ ଅଛି। ପ୍ରାୟ 20-25,000 ଟିକେ ରହିଯିବା, ବେଶୀ ନେଇ ହେଲେ ବି ସବୁ ଖର୍ଚ୍ଚା ଚାଲିକରି ବି 25,000 ଟଙ୍କାରେ ରହିପାରୁଛି, କିନ୍ତୁ ଯଦି ବିକ୍ରି କରବାର ଟିକେ ସୁବିଧା ଯଦି ହେଟା ବୋଲେ 50-60,000 ମିଳିବା। ଆମର ଅଞ୍ଚଳକେ ଦେଖିଲେ, ମୁଁ ଅଲଗା ଅଞ୍ଚଳରେ ତ ଆର ବେଶୀ ବିକ୍ରି ରେଟ୍ ଥିବା।
0: ଆଚ୍ଛା ଆଚ୍ଛା, ତ ଯାହା ହଉ ଚାଷୀ ଦାଦା, ଆଜି ଆପଣ ଆମକେ ସମୟ ଦେଲେ ଆର ଆପଣଙ୍କର ଚାଷବାସ ବିଷୟ ଆମର ଶ୍ରୋତା ବନ୍ଧୁମାନଙ୍କେ ଜଣେଇଲେ, ତ ଆପଣଙ୍କେ ଆମର ଅନୁଷ୍ଠାନ ତରଫରୁ, ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆର ଜୁହାର।
1: ହଁ,
0: ଶୁଣିଲୁ?
2: ହଁ ଦାଦା, ଶୁଣିଲି।
0: ହାଇ,
2: ତୁ ତ ଦୁଃଖ ସୁଖ ହେଲୁ, ତାର ସଙ୍ଗେ ଏଇ ଚାଷର କଥା ମାନେ ଯେନ୍ ହିସାବରେ ପଚାରି ନେଲୁ, ଆର ଦାଦା ଆପୁନି ଗୁଟେ ଗୁଟେ କରି ତାଙ୍କର କଥା କହିଦେଲେ ଦାଦା, ଖାଲି ଶୁଣିଲେ ନାଇଁ ହିଏ,
0: ଧନ୍ୟବାଦ ଦେବାକେ ପଡ଼ବା ବୋଲୁଛୁ, ତ ଧନ୍ୟବାଦ ଗୁଡ଼େ ଦେମା ଯେ ବାବୁରି, ଯେ ସମୟ ତ ସରି ଆଇଲାନା,
2: ହଇ
0: ତ ବୈଠକ କେ ଛାଡି କରି ଯିବାକେ ପଡ଼ବା। ହଁ, ତ ବୈଠକ ଛାଡି ଗଲା ବେଲକେ ଆମର ଇ କାର୍ଯ୍ୟକ୍ରମ କେ ଯେନ୍ ଚାଷୀ ଦଦା ମା ଭଇନା ଶ୍ରୋତା ବନ୍ଧୁ ଶୁଣୁଛନ୍, ସବକେ ଲେକଡ଼ୁ ଦଦାର
2: ଆର ଚୈତୁ ଦଦାର
0: ଜୁହାର।

0: ପ୍ରଚାରକୁଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ ଗୀତ ଉଗାଜଲର କାର୍ଯ୍ୟକ୍ରମ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମ ପ୍ରଥମେ ଶୁଣନ୍ତୁ ଜୁବିନ ନୌଟିଆଲଙ୍କ କଣ୍ଠରେ ଏହି ଗୀତ। ଗୀତିକାର ହେଲେ ରାନା ସୋତାଲ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଗୀତ ଓ ଗଜଲ କ୍ରମରେ କେତୋଟି ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ। ଆଉ ଏକ ଗୀତ ଜୁବିନ ନୌଟିଆଲଙ୍କ କଣ୍ଠରେ, ଗୀତ ରଚନା ମନୋଜ ମୁନ୍ତସିର।

ଏହି ଗୀତଟି ସହ ଶେଷ କରୁଛୁ ଗୀତ ଗଜଲର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

0: ଆକାଶ ପାଣିରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଶ୍ରୋତାବନ୍ଧୁ, ଗ୍ରୀଷ୍ମ କାର୍ଯ୍ୟକ୍ରମ ସାରଣୀରେ କିଛି ନୂତନ କାର୍ଯ୍ୟକ୍ରମ ସ୍ଥାନିତ କରାଯାଇଛି। ସକାଳ 7:45 ଶୁଣିବେ ଗୀତ ଗୀତାଞ୍ଜଳି, ସକାଳ 8:30 କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ, ମହିଳାମାନଙ୍କ ପାଇଁ ରହିଛି ଶକ୍ତିରୂପା କାର୍ଯ୍ୟକ୍ରମ, ମାସର ଶେଷ ରବିବାର ଅପରାହ୍ନ 5:15 ଶୁଣିପାରିବେ କାର୍ଯ୍ୟକ୍ରମ ବିକଶିତ କଳାହାଣ୍ଡି, ମାସର ପ୍ରଥମ ମଙ୍ଗଳବାର ଦିନ 1:20 ଶକ୍ତିରୂପାରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର, ମାସର ଦ୍ୱିତୀୟ ବୁଧବାର ଏବଂ ଚତୁର୍ଥ ଶୁକ୍ରବାର ଚାଷବାସ କାର୍ଯ୍ୟକ୍ରମରେ ଶୁଣିପାରିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏବଂ ରବିବାର ସକାଳ 8:30 ରହିଛି ପୁରୁଣା ଗୀତକୁ ନେଇ କାର୍ଯ୍ୟକ୍ରମ ସ୍ମୃତି ସାଗର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ସମୟ 8:15 ପ୍ରଚାର କରୁଛୁ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ, ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: କାର୍ଯ୍ୟକ୍ରମର ପ୍ରଥମେ ଏହି ସମ୍ବଲପୁରୀ ଗୀତ ରାଜେନ୍ଦ୍ର କୁମାର ବେହେରାଙ୍କ କଣ୍ଠରେ, ଗୀତ ରଚନା କୃଷ୍ଣ ଚନ୍ଦ୍ର ବାରିକ।

ଉଷାରାଣୀ ବାରିକ ଗାଇଥିବା ସମ୍ବଲପୁରୀ ଗୀତ। ଗୀତିକାର ହେଲେ କୃଷ୍ଣଚନ୍ଦ୍ର ବାଲିକ।

0: ପ୍ରଚାର କଲୁ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ఎత్తబడి జన కార్యక్రమ రిలే కరి ప్రచారకులు ఆకాశవాణి ఢిల్లీ కేంద్రుడు ఆకాశవాణి భవానీ పట్టణ ବର୍ତ୍ତମାନ ପ୍ରଚାର କରୁଛୁ ଆପଣଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତ ପାଇଁ ଅନୁରୋଧ କରିଛନ୍ତି ଖୁଟଲୁଗୁଡ଼ା ଭାୟା ମୋଟେର ଜିଲ୍ଲା କଳାହାଣ୍ଡିରୁ ଲିଙ୍ଗ ଯଦୁ ଗୌତମ ଟିକଚନ୍ଦ ପ୍ରଫୁଲ୍ଲ ଏବଂ ଯୁଧିଷ୍ଠିର କଣ୍ଠଦାନ କରିଛନ୍ତି ସୁରେଶ ୱାଡ଼େକର ଗୀତ ଏବଂ ସଙ୍ଗୀତ ପ୍ରଫୁଲ୍ଲ କର କଥାଚିତ୍ର ହିସାବ ନିକାଶ

ପରବର୍ତ୍ତୀ ଶ୍ରୋତାମାନେ ହେଲେ ଉତ୍କେଲା କଳାହାଣ୍ଡିରୁ ନିକିତା, ଐଶ୍ୱର୍ୟା, ଗୀତାଞ୍ଜଳି, ଅଙ୍କିତା, ତନୁଶ୍ରୀ ଏବଂ ଚିନୁ ଅନୁରୋଧ କରିଛନ୍ତି କଥାଚିତ୍ର ନିଜୁମ୍ ରାତିର ସାଥିରୁ ଏହି ଗୀତ ଶୁଣିବାକୁ। ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି ଏବଂ ଏସ୍ ଜାନକୀ। ଗୀତ ଏବଂ ସଙ୍ଗୀତ ଅକ୍ଷୟ ମହାନ୍ତି।

ଆପଣ ହେଲେ ଜିଲୁଣ୍ଡା ଭାୟା କେସିଂପୁର ଜିଲ୍ଲା ରାୟଗଡ଼ାରୁ ଅଶୋକ ନନ୍ଦା ଏବଂ ଆପଣଙ୍କ ପରିବାରର ସମସ୍ତେ ଆପଣମାନେ ଶୁଣିବା ପାଇଁ ଚାହାନ୍ତି କଥାଚିତ୍ର ସୁଭଦ୍ରାରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ। ଗୀତ ଏବଂ ସଙ୍ଗୀତ ସ୍ୱରୂପ ନାୟକ।

ଅନୁରୋଧ କରିଛନ୍ତି ରାମନଗରପଡ଼ା ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ ସୁମିତା ରମେଶ ବୈଭବ ଏବଂ ବିକାଶ ଶୁଣିବାକୁ ଅନୁରୋଧ କରିଛନ୍ତି କଥାଚିତ୍ର ଭୁଲ କାହାର ପାଇଁ କଥାଚିତ୍ରରୁ ଏହି ଗୀତଟି ଶିଳ୍ପୀ ତାନଚନ୍ଦ ସିଂ ଗାଇଥିବା ଏହି ଗୀତ ଗୀତିକାର ହେଲେ ନାଟ୍ୟଶ୍ରୀ ରଘୁନାଥ ମିଶ୍ର ସଙ୍ଗୀତ ବାସୁଦେବ ରଥ।

କଥାଚିତ୍ର କାଗଜ ଫୁଲରୁ ଏ ଗୀତ ଶୁଣିବାକୁ ଅନୁରୋଧ କରିଛନ୍ତି ମଦନପୁରମପୁର ଜିଲ୍ଲା କଳାହାଣ୍ଡିରୁ ହିତେନ୍ଦ୍ର, ସସ୍ମିତା ଏବଂ ଅଭିଷେକ। କଣ୍ଠଦାନ କରିଛନ୍ତି ସୁଶ୍ରୀ ସଙ୍ଗୀତା, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ମୁସିର।

ଏ ଗୀତଟି ସହ ଶେଷ କରୁଛୁ ଆପଣଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 10:30 ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ କୁମାର ଗନ୍ଧର୍ବଙ୍କ ଶାସ୍ତ୍ରୀୟ ଗାୟନ। ଏଥିରେ ଶୁଣନ୍ତୁ ଶିଳ୍ପୀ ପରିବେଷଣ କରିଥିବା ମଧ୍ୟଲୟ ବନ୍ଦିଶ ତିନ ତାଲରେ ରାଗ କଲ୍ୟାଣ। ତବଲାରେ ସଙ୍ଗତ କରିଛନ୍ତି ବସନ୍ତରାଓ ଆଚରେକର, ହାରମୋନିୟମରେ ଗୋବିନ୍ଦରାଓ ପଟବର୍ଦ୍ଧନ।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: अदम्य शक्ति एवं शौर्य की पहचान है भारतीय सेना। जल थल गगन की रक्षा का वरदान है भारतीय सेना। हर संकट का समाधान है भारतीय सेना। भारत का गौरव है, स्वाभिमान है भारतीय सेना।